0: ଆଜିର ଅନୁଚିନ୍ତା ନିଜ ଲକ୍ଷ୍ୟକୁ ସେହି ଲୋକମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରିପରି ଇଂରାଜୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं नवीन सक्सेना। प्रधानमंत्री नरेंद्र मोदी ने कल नई दिल्ली में जनजाति सुरक्षा मंच के प्रतिनिधियों से मुलाकात की। सोशल मीडिया पोस्ट में श्री नरेंद्र मोदी ने कहा कि जनजाति

କୃଷ୍ଣ କେଶବ ମାଧବ ନାମ ତ ସବୁରି କିନ୍ତୁ ଦର୍ଶନ ଗୋଟିଏ। ଶ୍ରୋତାବନ୍ଧୁ ପରବର୍ତ୍ତୀ ଭକ୍ତି ଅର୍ଘଟି ବାଢ଼ିଛନ୍ତି ନିଜ କଣ୍ଠରେ ଲତା ଘୋଷ ବନମାଳୀଙ୍କ ରଚନାରୁ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଭାଗବତରେ ଅବଧୂତଙ୍କ ଗୁରୁ କରିବା ପ୍ରସଙ୍ଗରେ ସ୍ତ୍ରୀ ସମ୍ପର୍କକୁ ନେଇ କିଛି ବର୍ଣ୍ଣନା ଅଛି। ଅବଧୂତ କ'ଣ କହୁଛନ୍ତି ଟିକେ ଶୁଣନ୍ତୁ। ବିଷ୍ଣୁର ମାୟାମୋହ କଳ୍ପ କପଟେ ହୋଇ ନାରୀ ରୂପ, ଜଗ ମୋହିନୀ ବିଷ୍ଣୁ ମାୟା ଘଟେ ଯେସନେ ବିଦ୍ୟୁତ୍ ଛାୟା, ସେରୂପ ନ କରିବ ସଙ୍ଗ ଅନଳେ ଯେସନ ପତଙ୍ଗ, ସଂଯୋଗ କରେ ପ୍ରାଣନାଶ ଏଣୁ ନୋହିବ ତା ବିଶ୍ୱାସ, ପତଙ୍ଗ ତହୁଁ ଏହା ଜାଣି ଗୁରୁବଚନ ପରିମାଣି ସ୍ତ୍ରୀ ସଙ୍ଗମ କରି ଦୂରେ ନିଶ୍ଚିନ୍ତେ ଭ୍ରମଇ ସଂସାରେ। ପତଙ୍ଗ ଯେଭଳି ନିଆର ରୂପରେ ଲୁବ୍ଧ ହୋଇ ସେଠାକୁ ଯାଏ ଏବଂ ସେଥିରେ ଝାସ ଦେଇ ମରେ, ପୁରୁଷ ସେହିଭଳି ନାରୀର ରୂପ ନିଆରେ ଜଳେ ଏବଂ ତା ସହ ସମ୍ଭୋଗରେ ମାତି ନିଜକୁ ନଷ୍ଟ କରେ। ଭାଗବତ ପୁଣି କହୁଛନ୍ତି, ଜଳେ ପାଷାଣ ପ୍ରାୟ ମଜେ ଗଜବନ୍ଧନ ଯେହ୍ନେ ଗଜେ, ଏଣୁ କୁଞ୍ଜର ଭାବମଣି ଗୁରୁବଚନ ପରିମାଣି, ସଙ୍ଗ ନ କରି ସ୍ତ୍ରୀ ମେଳେ ନିର୍ଭୟେ ବୁଲଇ ଶୟଳେ, ଏଣୁ କାମିନୀ ସଙ୍ଗ ତେଜି ଜ୍ଞାନେ ବୁଲଇ ଚକ୍ଷୁ ବୁଝି। ଭାଗବତରେ ଏହି ଅବଧୂତ ହେଉଛନ୍ତି ଯୋଗମାର୍ଗର ପଥିକ, ତେଣୁ ଯୋଗମାର୍ଗୀମାନେ ସ୍ତ୍ରୀକୁ ଏକ ବନ୍ଧନ ଭାବରେ ବିଚାର କରନ୍ତି, କାରଣ ସ୍ତ୍ରୀ ସମ୍ପର୍କରୁ ସନ୍ତାନ ସନ୍ତତି, ସେମାନଙ୍କୁ ନେଇ ସଂସାର ରଚନା, ତାପରେ ଯାବତୀୟ ଜଞ୍ଜାଳ ହେତୁ ସାଧନା ଭ୍ରଷ୍ଟ। ପ୍ରକୃତରେ ଯେଉଁମାନେ ଆଧ୍ୟାତ୍ମିକ ପଥରେ ସାଧନା କରିବାକୁ ସ୍ଥିର କରନ୍ତି ସେମାନେ ସଂସାର ନ କରିବା ପାଇଁ ମଧ୍ୟ ସ୍ଥିର କରନ୍ତି। ତାର ଅର୍ଥ ନୁହେଁ ସେମାନେ ନାରୀକୁ ଘୃଣା କରନ୍ତି। ଯେଉଁ ଭାଗବତ ଗୋପାଙ୍ଗନାମାନଙ୍କର ଭକ୍ତିର ଜୟଗାନ କରିଛି ସିଏ ପୁଣି ନାରୀମାନଙ୍କୁ ଏଭଳି କହିବ? ନାରୀକୁ ଅନଳ କହି ସବୁ ପୁରୁଷମାନଙ୍କୁ ପତଙ୍ଗର ଦଶା ଶୁଣେଇ ନାରୀଠାରୁ ଦୂରେଇବାକୁ ତାହେଲେ କ'ଣ ଚେଷ୍ଟା କରିଛନ୍ତି ଭାଗବତ? ଉପରକୁ ଏଭଳି ଜଣାପଡ଼ୁଥିଲେ ମଧ୍ୟ ଏହା ଭିତରେ ଗୋଟିଏ ବ୍ୟଞ୍ଜନା ଅଛି।

ପ୍ରକୃତରେ ନାରୀ ହେଉଛି ନିଆଁ, କିନ୍ତୁ ସେ ନିଆଁ ଧ୍ୱଂସକାରୀ ନୁହେଁ, ସୃଷ୍ଟିକାରୀ। ନିଆଁ ହେଉଛି ଗୋଟିଏ ଶକ୍ତି, ତାକୁ ବ୍ୟବହାର କରି ମାନବ ସଭ୍ୟତାର ସକଳ ଅଗ୍ରଗତି ହୋଇଛି, କିନ୍ତୁ ତାକୁ ଠିକ୍ ଭାବରେ ଚଳେଇ ନପାରିଲେ, ଅପବ୍ୟବହାର କଲେ ତାହା ସୃଷ୍ଟିକୁ ଧ୍ୱଂସ ମଧ୍ୟ କରିଦେଇଛି। ନାରୀ ମଧ୍ୟ ଗୋଟିଏ ନିଆଁ। ନାରୀର ରୂପ ଅଛି, ଲାବଣ୍ୟ ଅଛି, ସମ୍ମୋହନକାରୀ ଶକ୍ତି ଅଛି। କିଏ ଆକର୍ଷିତ ନ ହୋଇଛି ନାରୀ ପ୍ରତି? ଯେଉଁମାନେ ସଂସାର କରିନାହାନ୍ତି, ନାରୀର ରୂପ ପ୍ରତି ନିଜର ଆକର୍ଷଣକୁ ଜୟ କରିଛନ୍ତି, ସେମାନେ ବି ବନ୍ଦନା କରିଛନ୍ତି ନାରୀକୁ, ନାରୀର ଶକ୍ତିକୁ, ନାରୀର ବିଭିନ୍ନ ଭିନ୍ନ ରୂପକୁ। ତାହେଲେ ଭାଗବତ କାହିଁକି ଅବଧୂତଙ୍କ ମୁହଁରେ କହିଲେ ଏକଥା? ଏହାର କାରଣଟି ସେ ସମୟ ପାଇଁ ଯେଭଳି ପ୍ରାସଙ୍ଗିକ ଥିଲା, ଆମ ସମୟ ପାଇଁ ମଧ୍ୟ ସେହିଭଳି ପ୍ରାସଙ୍ଗିକ। ପ୍ରକୃତରେ ଆମର ଅବସ୍ଥା ଏବେ ହେଇଛି ପତଙ୍ଗର ଅବସ୍ଥା, ଏବଂ ନାରୀ ହୋଇଯାଇଛି ନିଆଁ। ଭାଗବତ ଜ୍ଞାନ ଯୋଗର କଥା କହିଛି, କିନ୍ତୁ ସଂସାର ଧର୍ମକୁ ଅସ୍ୱୀକାର କରିନାହିଁ। ନାରୀକୁ ଏକ ଶକ୍ତି ଭାବରେ ସ୍ୱୀକାର କରି ତାକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ ପୁରୁଷ ନିଜର ପରିପୂରକ ଭାବରେ ଚଳେଇଲେ ନାରୀଟିଏ ଅଦ୍ଭୁତ କାମ କରେ। ଯେଉଁମାନେ ସଂସାର କରିଛନ୍ତି ଏବଂ ଏହି ଦୃଷ୍ଟିରୁ ନାରୀକୁ ଦେଖିଛନ୍ତି, ସେମାନେ ଅନୁଭବ କରିପାରିବେ ଏକଥା। ନାରୀର ଦେହଟିଏ ଅବଶ୍ୟ ଅଛି, ପୁରୁଷ ପାଇଁ ଯେଭଳି ନାରୀର ଦେହର ଆକର୍ଷଣ ଅଛି, ନାରୀ ପାଇଁ ମଧ୍ୟ ପୁରୁଷ ଦେହର ଆକର୍ଷଣ ଅଛି। କିନ୍ତୁ ଏ ଦେହ ମାନେ କେବଳ କ'ଣ ଦେହ? ଦେହ ବାଟ ଦେଇ ଦେହାନ୍ତରକୁ ଯିବା ପାଇଁ ଇଏ ଗୋଟିଏ ମାଧ୍ୟମ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠିତ ହେଲେ ସେଠି ନାରୀ ଆଉ ନିଆଁ ନୁହେଁ କି ପୁରୁଷ ପତଙ୍ଗ ନୁହେଁ। ସେଠି ନିଆଁର ଜ୍ୱଳନ ନଥାଏ, କିନ୍ତୁ ଉଷ୍ମତା ଥାଏ। ନାରୀକୁ ନେଇ ସେ ସମୟରେ ଯେଉଁ ବ୍ୟଭିଚାର ଚାଲିଥିଲା, ତାକୁ ଇଙ୍ଗିତ କରିଛନ୍ତି ଭାଗବତକାର ଜଗନ୍ନାଥ ଦାସ। ଆଜି ମଧ୍ୟ ନାରୀ ନିଜକୁ ଯେଭଳି ପ୍ରଦର୍ଶିତ କରୁଛି ଏବଂ ଆମେ ତାକୁ ଯେଭଳି ଭାବରେ ଉତ୍ସାହିତ କରି ଉପଭୋଗ କରୁଛୁ, ତାକୁ ହିଁ କହୁଛନ୍ତି ଭାଗବତ। ନାରୀ ନିଜର ରୂପକୁ ଆଜି ଲେଲିହାନ ଶିଖା ଭଳି ଜଳେଇ ଚାଲିଛି ଏବଂ ପୁରୁଷମାନେ ତାକୁ ରଙ୍ଗୀନ ଆଲୁଅ ଭାବି ସେଆଡ଼କୁ ମୁହଁଇଛନ୍ତି। ସମସ୍ତେ ଅବଧୂତ ନ ହୁଅନ୍ତୁ, କିନ୍ତୁ ପତଙ୍ଗ ଭଳି ଏଭଳି ଅକାଳରେ ନଷ୍ଟ ନ ହୁଅନ୍ତୁ। ନାରୀମାନେ ନିଆଁ ହେଇ ସୃଷ୍ଟିକୁ ଶକ୍ତି ଦିଅନ୍ତୁ, ଜାଳି ନ ଦିଅନ୍ତୁ। ସମ୍ଭବତଃ ଭାଗବତଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ଏହା।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଯୋଗୀନ୍ଦ୍ର ପିପଳାୟନ କହିଛନ୍ତି, ଯିଏ ବିଶ୍ୱର ସୃଷ୍ଟି ସ୍ଥିତି ଓ ପ୍ରଳୟର କାରଣ ସ୍ୱରୂପ ଅଥଚ ସ୍ୱୟଂ କାରଣ ରହିତ, ସେହି ହିଁ ପରମାତ୍ମା ନାରାୟଣ, ସେ ସର୍ବାଧାର ଭାବରେ ସଦା ବିଦ୍ୟମାନ। ରାଜା ନିମି ପୁନରାୟ ପଚାରିଛନ୍ତି, ଯେଉଁ କର୍ମଯୋଗ ଦ୍ୱାରା ମଣିଷ ପରମ ବିଷୟକ ଜ୍ଞାନ ଲାଭ କରିଥାଏ ତାହାର ସ୍ୱରୂପ କ'ଣ? ଯୋଗୀନ୍ଦ୍ର ଆବିର୍ଭୂତ କହିଛନ୍ତି, କର୍ମ ତିନି ପ୍ରକାରର, କର୍ମ, ଅକର୍ମ ଓ ବିକର୍ମ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସମ୍ବାଦ ସମ୍ବଲପୁରୀରେ, ପରେ ପରେ ସମ୍ବାଦ ସଂସ୍କୃତରେ ଆକାଶବାଣୀ ସମ୍ବଲପୁର, ପରେ ପରେ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ବିଜେପି ସରକାରକେ ଦୁଇ ବଛର ପୂର୍ବରକେ ଯାଉଥିବାର ବେଳେ ଇ ଅବସରରେ ଏବେ ଜୁନ୍ 12 ତାରିଖ ଗୋଟେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ପରେ ପରେ ଶୁଣିପାରିବେ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ୍ତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣ ଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯୋଉଟାକି ଡେଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ୍ତ ରହିବାକୁ ପଡ଼ିବ। ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯୋଉ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ। ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳର କୋଟାୟମ୍ ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା

କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି, ବିଶେଷ କରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୁମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗେ ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥକୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର

0: ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସ୍ୱଚ୍ଛ ଜୀବନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳେ ଏକ ବିବାହ ଭୋଜିରେ ଯୋଗଦାନ କରିଥାଏ। ଭୋଜି ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ଼। ବର୍ତ୍ତମାନର ବଫେ ସିଷ୍ଟମରେ ଖାଇବା ଚାଲିଥାଏ। ରାତି 8:30ଟାରୁ ଭୋଜି ଆରମ୍ଭ ହୋଇଯାଇଥାଏ। ଭାବିଲି ଭିଡ଼ ସାମାନ୍ୟ କମିଲେ ଖାଇବା। ଭିଡ଼ କମୁ କମୁ 9:30 ହୋଇଗଲା। ଖାଇବା ପ୍ରାୟ ସରି ଆସିଥାଏ। ପ୍ଲେଟ୍ଟେ ଧରି ଯାହା ବି ଥିଲା ଖାଇବା ଆରମ୍ଭ କଲି, କିନ୍ତୁ ଏମିତି ଲାଗିଲା ମୁଁ କେଉଁ ଶ୍ମଶାନରେ ଛିଡ଼ା ହୋଇ ଖାଉଛି। ଚାରିଆଡ଼େ ଖାଲି ହାଡ଼। ଲୋକ ଖାଇବା ପରେ ଏଣେତେଣେ ଫିଙ୍ଗିଥାନ୍ତି। ଏକପଟେ ଆମେ ନିଜକୁ ସଭ୍ୟ ବୋଲି କହୁଛୁ, ବଫେ ଭଳି ସିଷ୍ଟମ ବାହାର କରିଛୁ, ଅପରପଟେ ଏଭଳି କାମ କରୁଛୁ ଯାହାକି ଆମକୁ ଆଦିମ ସଭ୍ୟତାକୁ ନେଇଯାଉଛି। କେତେକ ବଡ଼ ବଡ଼ ସହରରେ ମୁଁ ଦେଖିଛି ବଫେ ସିଷ୍ଟମରେ ଲୋକ ଖୁବ୍ ନମ୍ର ଭାବରେ ଆସନ୍ତି, ଖାଆନ୍ତି ଏବଂ ଚାଲିଯାଆନ୍ତି। ଯାହାର ଯାହା ଦରକାର ପ୍ଲେଟ୍ରେ ଅଳ୍ପ ଅଳ୍ପ ନେଇ ଖାଆନ୍ତି। ଏ ତ ଗଲା ଭୋଜିର କଥା। ସାର୍ବଜନୀନ ପୂଜା, ପର୍ବପର୍ବାଣୀ, ପିକନିକ୍ରେ ମଧ୍ୟ ଆମେ ଏଭଳି ଆଚରଣ କରୁଛୁ। ସାଧାରଣତଃ ଆମେ ଭାବୁ କେବଳ ଆମ ଘର ସ୍ୱର୍ଗଠାରୁ ସୁନ୍ଦର, ସହର ରାସ୍ତାଘାଟ, ମଣ୍ଡପ, ରେଳ ଷ୍ଟେସନ, ବସ୍ ଷ୍ଟେସନ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ପରର ନହେଲେ ସରକାରଙ୍କର। ଏଭଳି ସ୍ୱାର୍ଥପର ମନୋଭାବ ଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟୁଛି ତାକୁ ଆମେ ହୃଦୟଙ୍ଗମ କରୁନାହୁଁ। ଏହାଦ୍ୱାରା ଜାଗା ତ ଅସନା ହେଉଛି, ତା ସହିତ ଦେଖିବାକୁ ଅପରିଷ୍କାର ଲାଗୁଛି, ଦୁର୍ଗନ୍ଧ ଆସୁଛି ଏବଂ ବିଭିନ୍ନ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପୁଛି। ସେହିପରି ସାର୍ବଜନୀନ ପୂଜା ପାର୍ବଣ ସମୟରେ ଯେଉଁ ମଣ୍ଡପ ଲାଗୁଛି କିମ୍ବା ମେଳା ବସୁଛି, ଉଠିଗଲା ପରେ

ସେ ସ୍ଥାନର ଅବସ୍ଥା ନ କହିବା ଭଲ। କେତେଦିନ ପର୍ଯ୍ୟନ୍ତ ସେମିତି ପଡ଼ି ରହିଥିବ କହିହେବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଡଷ୍ଟବିନ୍ ବା କୁଡ଼ାବାକ୍ସ ତ ରଖାଯାଇଥାଏ, କିନ୍ତୁ ତାର ବ୍ୟବହାର ଖୁବ୍ କମ୍ ହୋଇଥାଏ। ଯେଉଁ ସ୍ଥାନରେ ଖିଆପିଆ ଚାଲିଛି ସେହି ସ୍ଥାନରେ ଫିଙ୍ଗିଦେଲେ କଥା ସରିଲା, କିଏ ଦେଖୁଛି? ଡଷ୍ଟବିନ୍ ତା ଜାଗାରେ ଥାଉ। ସହରର ଯେଉଁ ଯେଉଁ ସ୍ଥାନରେ ମଇଳା ଓ କୁଡ଼ା ଜମୁଛି, ପ୍ରଶାସନ ତାର ସମୀକ୍ଷା କରି ଅଧିକ ସଂଖ୍ୟକ କୁଡ଼ାବାକ୍ସର ବନ୍ଦୋବସ୍ତ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ମଧ୍ୟରେ ମଧ୍ୟ ସଚେତନତା ବଢ଼ିବା କଥା। ପ୍ରଶାସନ ବ୍ୟତୀତ ଘରୋଇ ଦୋକାନ ଏବଂ ହୋଟେଲ ଆଦି ମଧ୍ୟ ଡଷ୍ଟବିନ୍ର ବ୍ୟବସ୍ଥା କରିବା ଉଚିତ, ଫଳରେ ଲୋକଙ୍କ ମଧ୍ୟ ଅଭ୍ୟାସ ହେବ ଏବଂ ଦୋକାନ ତଥା ଦୋକାନ ବାହାର ପରିଷ୍କାର ପରିଚ୍ଛନ୍ନ ରହିବ। ସ୍ୱଚ୍ଛତା ଏକ ସଂସ୍କୃତି, ଏହି ସଂସ୍କୃତିକୁ ଗଢ଼ିବାର ଅଛି, ଅଭ୍ୟାସରେ ପରିଣତ କରିବାର ଅଛି, ତାହେଲେ ଯାଇ ଆମେ ସ୍ୱଚ୍ଛ ରହିପାରିବା, ସ୍ୱଚ୍ଛ ଜୀବନ ଜିଇଁପାରିବା।

0: ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ।
1: ଏପିସୋଡ୍ ନମ୍ବର 136।

0: ଏତେ ସମୟ ଯାଏଁ ଶୁଣୁଥିଲେ ଶ୍ରୀ ରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପ୍ରାତଃ 7:40। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଛନ୍ତି ଶିବ ପ୍ରଧାନ।
1: ହେନ୍ତା ତ ଦେଖ୍ମା ବୋଇଲେ ଆମର୍ ରାଜ୍ୟ ଓଡ଼ିଶା ଗୋଟେ କୃଷି ପ୍ରଧାନ ରାଜ୍ୟ ଇଟା, ଯେନ କି ଅଧିକାଂଶ ଲୋକ ଇ ଚାଷ କାମ ଉପରେ ଏକା ନିର୍ଭର କରିଥିସନେ। ଇନେ ଚାଷବାସ କରବାର ସନେ ସନେ ଲୋକମାନେ ଗୋପାଳନ କରିକରି ବି ନିଜର ଆରୁ ନିଜର ପରିବାରର ପେଟ ପୋଷିଥିସନେ। ଆର୍ ଗୋଟେ ବାଟେ ଦେଖ୍ମା ବୋଇଲେ ବେଶୀ କରି ଆମର୍ ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ପ୍ରକାରର ପ୍ରାଣୀମାନେ ଯେନ୍ତାକି ଗାଏ, ପୋଡ଼, ଭଇଁସ, ଛେଲ, ମେଢ଼ା, କୁକୁରା, ଚେମେରା, ବତକ, ହଂସ ଇ ଭଳିଆ ପ୍ରାଣୀମାନଙ୍କୁ ପୋଷି କରି ବି ଇଟାକେ ନିଜର ଜୀବିକା ହିପାସେ ବି ଗ୍ରହଣ କରିଛନେ। ଚାଷୀ ଦାଦାମାନେ ଇ ପ୍ରାଣୀ ପାଳନ କରବାର ଦ୍ୱାରା ନିଜର ପରିବାରର ପେଟ ପୋଷବାର ସନେ ସନେ ଆମର ରାଜ୍ୟର ଅର୍ଥନୀତିର ବିକାଶ ନେ ବି ନିଜକେ ସାମିଲ କରିପାରିଛନେ। ଇ ପ୍ରାଣୀମାନଙ୍କର ଯତ୍ନ ରତନ ତାକର ରୋଗ ବେମାରର ଦେଖରେଖ ଠାନୁ ଆରମ୍ଭ କରିକରି ଅମଲ କରବାର ଠାନୁ ଇଟାକେ ବଜାରକେ ନେଇକରି ବିକିବାର ପଥକେ ଆମର ଚାଷୀ ଦାଦାମାନଙ୍କର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ ଏ। ଘରେ ଆମେ ଯେନ୍ ପ୍ରାଣୀମାନଙ୍କେ ଆମେ ପାଳନ କରୁଛୁଁ ଇ ପ୍ରାଣୀ ସମ୍ପଦର ଠିକ୍ ହିପାସେ ପରିଚାଳନା କରବାରଟା ଇଟା ଗୋଟେ ଚାଷୀ ଦାଦାମାନଙ୍କର ଲାଗି ଖୁବ୍ ବଡ଼ କଥାଏ। ଭିନ୍ନ ଭିନ୍ନ ଋତୁ ଆସିଗଲେ ସେ ଜଳବାୟୁକେ ନେଇକରି ଚାଷୀ ଦାଦାମାନଙ୍କେ ସେନ୍ତା ଯତ୍ନ ରତନ କରବାକେ ପଡ଼ିଥିସିଏ। ଋତୁ ହିପାସେ ଇ ପ୍ରାଣୀମାନଙ୍କର ସୁରକ୍ଷା କରବାରଟା ଇଟା ନିହାତି ଆବଶ୍ୟକ ଏ। ପରିବେଶ ଯଦି ତାକର ସନେ ଖାପ ନି ଖାଇଲା ବୋଇଲେ ଭିନ୍ନ ଭିନ୍ନ ସମୟରେ ତାକର ଉତ୍ପାଦନ ଆରୁ ତାକର ପ୍ରଜନନ କ୍ଷମତା ଉପରେ ବେଶୀ ଖରାପ ପ୍ରଭାବ ପଡ଼ିଥିସିଏ। ଏନ୍ତା ହେବା ବୋଇଲେ ଚାଷୀ ଦାଦାମାନଙ୍କେ ଟିକେ କ୍ଷତି ସହବାକେ ପଡ଼ିଥିସି। ହେନ୍ତା ତ ଦେଖ୍ମା ବୋଇଲେ ଖରାଦିନେ ଯେନ୍ତାକି ଏପ୍ରିଲ ମାସ ନୁ ଜୁନ୍ ମାସ ପଥକେ ଇ ପ୍ରାଣୀମାନଙ୍କର ଉପରେ ବେଶୀ କରି ଆମେ ତାକର ଯତ୍ନ ରତନ ଆରୁ ସୁରକ୍ଷା ଉପରେ ନଜର ରଖବାକେ ପଡ଼ବା ଏ। ସେଥିର୍ଲାଗି ଇ ସମୟାନେ ଗାଈ ଗୋରୁମାନଙ୍କର ବିଶେଷ ଧ୍ୟାନ ରଖବାର ଲାଗି ଚାଷୀ ଦାଦାମାନେ ଟିକେ ସତର୍କ ରହିବେ ବୋଇଲେ ଆର୍ ଟିକେ ଇଟା ଭଲ ହେବା। ଗରମ ଯେତେବେଳେ ଅଧିକା ବଢ଼ବା ସେ ସମୟାନେ ଗାଈ ଗୋରୁମାନଙ୍କର ଦିହିପାଗର ଗୋଟେ ସମସ୍ୟା ଦେଖବାକେ ମିଳିଥିସିଏ। ଇ ସମୟାନେ ଥଣ୍ଡା ଜାତୀୟ ଖାଏ ଯେନ୍ଟା ଖାଇଲେ କି ତାଙ୍କର ଦିହି ଶୀତଲ ହେଇଯିବା ଆରୁ ଠିକ୍ ରହିବା। ସେଥିର୍ଲାଗି ଚାଷୀ ଦାଦାମାନଙ୍କେ ପଶୁ ଡାକ୍ତର ଆଜ୍ଞାମାନଙ୍କର ଠାନୁ ସବୁବେଳେ ପରାମର୍ଶ ନେବାକେ ପଡ଼ବା ଏ। ପାଖେ ଯଦି ପଶୁ ଡାକ୍ତରଖାନା ନେଇ ହେଲେ ପଶୁ ଡାକ୍ତର ଆଜ୍ଞା ରହୁଛନ୍ ବୋଇଲେ ତାଙ୍କର ସନେ ଏଇ ଗାଈ ଗୋରୁର ଚିକିତ୍ସା ଲାଗି ଯୋଗାଯୋଗ ରଖବାକେ ପଡ଼ବା ଏ। ଖରାଦିନେ ଅଧିକା ଗରମ ହେବାର କାରଣରୁ ନୂଆ ନୂଆ ବୁଛରା ପିଲାମାନଙ୍କେ ବେଶୀ ଅସୁବିଧା ହେଇଥିସିଏ। କେତେଟା ଜାଗା ନେଇ ବୁଛରା ପିଲାମାନେ ଗରମ ନେଇ ସହିପାରି କରି ମରିବି ଯାଏସନେ। ଆର୍ ଗୋଟେ ବାଟେ ଗରମ ବଢ଼ବାର ସନେ ସନେ ତାଙ୍କର ଦିହି

ଫୁଙ୍କ ନଳାଟେ ବି ମିଣିପଟାକୁ କହି କହି ଥକି ଗଲେଣି ସିନା, ହେଲେ ମୋ କଥାକୁ କାନରେ ପୁରଉ ନାହାନ୍ତି। ଚୁଲି ଫୁଙ୍କି ଫୁଙ୍କି ମୋ ତଣ୍ଟି ଛିଣ୍ଡି ଗଲାଣି, ଓଠ ଦିଟା ଶୁଖି ଗଲାଣି। ଓଃ କି ଧୂଆଁ ଧୂଆଁ ଖାଇ ଶେଷକୁ ମୋ ଆଖି ଦିଟା ବି ଫୁଟିଯିବ।

0: ପ୍ରବଳ ବ୍ୟାକୁଳତା ପ୍ରକାଶ ପାଉଅଛି। ଏଣୁ ପ୍ରଥମେ କବାଟ ଫେଡ ହେ ପ୍ରିୟ ତମେ ଚାନ୍ଦ
1: ମୁହିଁ। ତମକୁ ମୁଁ କେତେ ଥର କହିଛି ମତେ ଆଉ ତମେ ଚାନ୍ଦ ମୁହିଁ ପ୍ରିୟ ତମେ ବୋଲି ଡାକିବନି।
2: କି ନିମନ୍ତେ କି ନିମନ୍ତେ ଆମ୍ଭେ ନ ଡାକିବୁ ହେ?
1: ତମର ସେ ଶୁଖିଲା ସୁଆଗ ଗୁଡା ମତେ ଜମାରୁ ଭଲ ଲାଗୁନି। ମୋ ମନ ଦେହଟା କେମିତି କେମିତି ହେଇଯାଉଛି।
2: ଏମନ୍ତ ଏମନ୍ତ କେମନ୍ତ ବଚନ କହୁଅଛ ତୁମ୍ଭେ ପ୍ରିୟତମ? ତୁମ୍ଭେ ଅଟ ଆମ୍ଭ ଧର୍ମ ପତ୍ନୀ, ଆମ୍ଭେ ଅଟୁ ତୁମ୍ଭ ପତି ପରମେଶ୍ୱର। ତୁମ୍ଭଙ୍କୁ ପ୍ରେମ ଦାନ କରିବା, ଗେଲ କରି ଡାକିବା ଆମ୍ଭ ପକ୍ଷେ ପରମ ଧର୍ମ କାର୍ଯ୍ୟ ଅଟେ। ସେଥି ସକାଶେ କିମ୍ପା ବାରଣ କରୁଅଛ ତୁମ୍ଭେ?
1: ତମେ ତ 60 ବର୍ଷର ବୁଢ଼ାଟେ, ମତେ ତ ଜମା ବର୍ଷ 25 ବି ପୁରୁନି। ଆଉ ତମ ମୋ ଭିତରେ ଗୋଟେ ପ୍ରେମ କଣ ବା? ମୋ କପାଳଟା ମନ୍ଦ ବୋଲି ସିନା ମୋ ମା ବାପା ତମ ହାତରେ ମତେ ଛନ୍ଦି ଦେଲେ, ନହେଲେ
0: ଏମନ୍ତେ ଏମନ୍ତେ କେମନ୍ତେ କହୁଅଛ ତୁମ୍ଭେ? ତୁମ୍ଭ ପିତା ମାତା ତ କିଛି ମାଗଣାରେ ଛନ୍ଦି ଦେଇନାହାନ୍ତି।
1: ସେଇ କଥା ତ ମୁଁ କହୁଛି, ଯୌତୁକ ଦେଇପାରିଲେନି ବୋଲି ତ ମୋ ପାଇଁ ଭେଣ୍ଡା ବରଟେ ଖୋଜି ବାହାର କରିପାରିଲେନି। ଆଉ ଆଉ ଆଉ ଶେଷକୁ
3: ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ହିନ୍ଦୀରେ ସମାଚାର ପ୍ରଭାତ ପରେ ପରେ ଇଂରାଜୀରେ ସମ୍ବାଦ ମର୍ଣ୍ଣିଂ ନ୍ୟୁଜ୍ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
4: Sorry.

0: ସ୍ୱର୍ଣ୍ଣମୁଦ୍ରିକା କିସ ପରିଧାନ କରିବା ସକାଶେ ଇଚ୍ଛା କରୁଅଛି ଗୋ ତୁମର?
1: ଲାଜ ନାହି ତମ ମୁହଁକୁ? ହଇହେ ଫୁଙ୍କ ନଳାଟେ କୋଉଠୁ ଆଣ ଆଣ ବୋଲି ଆଜିକି ଦି ମାସ ହେଲା କହୁଛି ଯେ ମୋ କଥାଟାକୁ କାନରେ ପୁରଉନ। ଆଉ ଚନ୍ଦ୍ରହାର ନା ନବରତ୍ନ ମୁଦି?
0: ଏଇ କଥାକୁ ନା ମେଲି ଦେଲି କଲିକତାକୁ। କବାଟ ଫେଡ ଆସ ଦେଖ କେମନ୍ତେ ସୁନ୍ଦର ସୁନ୍ଦର ଚିକ୍କଣ ଚିକ୍କଣ ବାଉଁଶ ନଳା ଦୁଇ ଗୋଟି ଫୁଙ୍କ ନଳା କରିବା ନିମନ୍ତେ ଆମ୍ଭେ ତୁମ୍ଭ ସକାଶେ ଆଣିଅଛୁ।
1: ସତ କହୁଛ କି ବା?
0: ପ୍ରତ୍ୟୟ ହେଉ ନାହିଁ ଯେବେ କବାଟ ଫେଡ଼ି ନିଜ ଚକ୍ଷୁରେ ଆସି ଦେଖିବା ହେଉ ହେ ପ୍ରିୟ ତମେ ଚାନ୍ଦ ମୁହିଁ।
1: କାଇଁ ଦେଖିବା କେମିତି ଫୁଙ୍କ ନଳା ଆଣିଛ?
0: ଗୋଟିଏ ନୁହଁ ଗୋଟିଏ ନୁହଁ ଏକାଥରକେ ଦୁଇ ଗୋଟି ଆଣିଅଛି। ନେବା ହେଉ ଦେଖିବା ମଧ୍ୟ ହେଉ।
1: ଆରେ ସତେ ତ? ଆହା କି ସୁନ୍ଦର ବାଉଁଶ ନଳା ଦିଟା, ବଡ ସୁନ୍ଦର ଫୁଙ୍କ ନଳା ହବ। ହଇହେ କୋଉଠୁ ଆଣିଲ କି?
0: କୌଣସି ଏକ ପାଳ ଗଦାରେ କିଏ ଫୋପାଡ଼ି ଦେଇଥିଲା ହେ। ଆମ୍ଭ ଗାଈ ଜଗା ହଳିଆ ବାଳକ ପାଇ ଆଣି ଆମ୍ଭ ନିକଟରେ ଦାଖଲ କରିଅଛି। ଆମ୍ଭେ ଅତ୍ୟଧିକ ଆନନ୍ଦରେ ଗଦଗଦ ହୋଇ ତୁମ୍ଭଙ୍କୁ ଏଇ ବାଉଁଶ ନଳା ଦୁଇ ଗୋଟା ଉପ ଢୌକନ ଦେବା ନିମନ୍ତେ ଦୋକାନ ଛାଡ଼ି ଧାଇଁ ଧାଇଁ ଆସିଅଛୁ।
1: ହେଇଟି ଆଜି ତମେ ମୋତେ ଚନ୍ଦ୍ରହାର କି ନବରତ୍ନ ମୁଦି ଉପହାର ଦେଇଥିଲେ ମୁଁ ଯେତିକି ଖୁସି ହେଇନଥାନ୍ତି ତାଠୁ ବେଶୀ ଖୁସି ଲାଗୁଛି ଏ ଫୁଙ୍କ ନଳା ଦିଟା ପାଇଁ।
0: ଆଚ୍ଛା
1: ଆହା ବିନ୍ଧାଣୀ କି ସୁନ୍ଦର ଫୁଙ୍କ ନଳା ଦିଟା ତିଆରି କରିଛି, ଏଣିକି ଚୁଲି ଫୁଙ୍କିବା ପାଇଁ ମୋତେ ଆଉ କିଛି ଅସୁବିଧା ହବନି। ହେଲେ ହଇହେ ଏ ଦିଟା ଏତେ ଓଜନିଆ କିଆ ହେଇଯିବା?
0: ଖାଣ୍ଟି ପ୍ରକାରେ ନିଦା ପାଉଁଶ ଦୁଇ ଗୋଟି ଆମ୍ଭ

0: ଆମର ବଢ଼େଇକୁ ଡକେ କୋରେଇ ଦେଲେ ଭିତର ଅଂଶଟି ପୋଲା ହେଇଯିବ, ତତ୍ପରେ ଯେତେ ଫୁଙ୍କିବ ଫୁଙ୍କିବ ଆଉ ଫୁଙ୍କୁଥିବ ଫୁଙ୍କୁ।
1: ତମ ଆଖି ଯୋଡାକ ଫୁଟିଛି କି ନିଦା ବୋଲି କହୁଛ ଯେ? ଦେଖୁନ ବାଉଁଶ ନଳା ଦିଟାର ଦି ଦି ପଟେ ଖାଣ୍ଟି ଯୋଉ ମୁଦ ଦିଆ ହେଇଛି।
0: ଅବଶ୍ୟ କୌଣସି ପଦାର୍ଥ ରହିଥିବାର ସମ୍ଭାବନା ରହିଅଛି।
1: ଟିକିଏ ରହ କି, ମୁଁ ଯାଇ ଲୁହା ଖଡିକାଟା ନେଇ ଆସେ, ଯୋଉ ମୁଦ ଭାଙ୍ଗି ଦେଖିବା।
0: ଶୀଘ୍ର ଯାଅ ଶୀଘ୍ର ଯାଅ ପ୍ରିୟ, ତମେ ଚାନ୍ଦ ମୁହି ଲୁହା ଖଡିକା ଆଣ, ନହେଲେ ବଜ୍ର ଆଣ, ଯାହା ଆଣ। ଆସିଗଲ ଏତେ ସୁନା ରୂପା, ଏତେ ବେଶୀ ସୁନା ରୂପା ଦେଖି ଆମ୍ବ ବୁଦ୍ଧି ଅକଲ ଗୁଡୁମ ହେଇଯାଉଛି। ହେ ପ୍ରିୟ ତମା ଚାନ୍ଦ ମୁହି, ଆମ୍ଭେ ସହଜରେ ବୁଝିପାରୁନାହୁଁ ଏ ଦୁଇ ଗୋଟି ବାଉଁଶ ନଳା ମଧ୍ୟରେ କିଏ କାହିଁକି ଏତେ ଗୁଡ଼ାଏ ସୁନା ରୂପା ଥୋଇଥିଲା। ଥୋଇଥିଲା ତ ଥୋଇଥିଲା, ପୁଣି ଏଇ ଦୁଇ ଗୋଟାକୁ ପାଳଗଦା ମଧ୍ୟରେ କି ନିମନ୍ତେ ଫୋପାଡ଼ି ଦେଇଥିଲା।
1: ପାଟି କରନି, ମୋ ନହରି ଦୋକାନ ଖୋଲିଛ ଆଉ ଏତକ ବୁଝିପାରୁନ?
2: ଆମ୍ଭେ କିଛି ବୁଝିପାରୁନାହୁଁ, କେଉଁ ବିଷୟ ଆମ୍ଭେ ବୁଝିପାରୁନାହୁଁ ବୋଲି ତୁମେ କହୁଅଛ ଏ ପ୍ରିୟ ତମେ ଚାନ୍ଦ ମୁହି।
1: ଡକେଇତମାନେ କୋଉ ମହାଜନ ଘରୁ ଚୋରେଇ ଆଣି ପାଳଗତା ଭିତରେ ଲୁଚେଇଥିଲେ, ଆମ ହଳିଆ ପିଲା ପାଇଁ ନେଇ ଆସିଛି, ଏତକ ବୁଝିପାରୁନ?
2: ଯେବେ ସେଇ ଡକେଇତମାନେ ଖୋଜି ଖୋଜି ଆମ୍ଭ ଗୃହ ମଧ୍ୟରେ ପ୍ରବେଶ କରନ୍ତି, ତେବେ ତେବେ ତେବେ ଆମ୍ଭେ ଆମ୍ଭେ କ'ଣ କରିବା ବୋଲି ତମେ ଭାବୁଛ?
1: ଡକେଇ ତମାନେ ପାଳ କଥା ଭିତରେ ଲୁଚେଇ ଦେଇଥିଲେ, ମୁଁ ୟାକୁ ନେଇ ଆମ ଧାନ ଅମାର ଭିତରେ ଲୁଚେଇ ଦଉଛି। ଏଇ ବାଉଁଶ ନଳା ଦିଟା ବିଷୟ କିଏ କୋଉଠି ଚର୍ଚ୍ଚା କରୁଛି କି ନାହିଁ, ତମେ ଖାଲି ବାହାରେ ବାହାରେ ନିଘା ରଖ। କ'ଣ ମୋ କଥା ତ ମୋ ମୁଣ୍ଡରେ ପଶୁଛି?
0: ପଶୁଛି ପଶୁଛି, ରୋକ ଠୋକ ଲାଗିଲେ ପଶି ଯାଇଛି। ତୁମେ ତୁମ୍ଭେ ମାଇପି ଲୋକ ହେଲେ ମଧ୍ୟ ତୁମ ମୁଣ୍ଡ ମଧ୍ୟରେ ଅନେକ କିସମର ଅନେକ ରକମର ବୁଦ୍ଧିମାନ ମସଲା ସବୁ ପୁରି ରହିଅଛି।
1: ଏଇଟି ଆପଣା ଛାଏ ମା ଲକ୍ଷ୍ମୀ ଠାକୁରାଣୀ ଆମ ଘରକୁ ଆସିଛନ୍ତି, ତମେ ଦେଖିବ ଆଜି ରାତି ପାହାନ୍ତା ପହରକୁ ନିଶ୍ଚୟ ଆମ ଚାଳ ଉପରେ ବସି ପେଚା ବୋବେ।
0: କଣ କହିଲ କଣ କହିଲ କଣ କହିଲ, ପେଚା ବୋବେଇବ? ପେଚା ବୋବେଇଲେ ପରା ବଡ଼ ଅଶୁଭ ବିଷୟ ବୋଲି ସୁଧୀବୃନ୍ଦ ମାନେ ବହୁ ପୂର୍ବରୁ କହିଅଛି।
1: କଳି ଷଠା ଷାଠିଏ ତମକୁ ଗ୍ରାସି ଗଲାଣି, ହଇ ହେ ମୁଣ୍ଡ ଉପରେ କଳା ପେଚା ବସିଲେ ସିନା ଅଶୁଭ, ହେଲେ ଘର ଚାଳ ଉପରେ ଧଳା ପେଚା ବସି ଠିକ ପାହାନ୍ତା ପହରକୁ ବୋବେଇଲେ ପରା ବଡ଼ ଶୁଭ। ପେଚାଟା ପରା ଲକ୍ଷ୍ମୀଙ୍କ ବାହନ, ଏତକ ଜାଣୁନ କେମିତି ବା?
0: ଆମ୍ଭେ ଅନବରତ କହୁଛୁ ତୁମ୍ଭ ମୁଣ୍ଡ ମଧ୍ୟରେ ଅନେକ କିସମର ଅନେକ ରକମ ରକମର ଅନେକ ପ୍ରକାର ପ୍ରକାରର ବୁଦ୍ଧିମାନ ମସଲା ସବୁ ପୁରି ରହିଅଛି ବୋଲି।
1: ଆହେ ମୁଁ ପରା ସବୁବେଳେ ସୂଚୀମନ୍ତ ହେଇ ପ୍ରତି ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରୁଛି, ମୋ ଘରକୁ ଲକ୍ଷ୍ମୀ ମା ନ ଆସି ଆଉ କୁଆଡେ ଯାଆନ୍ତି?
0: ସତ କଥା ତ।
1: ହଉ ଏଥର ତମେ ଯାଅ, ବାହାରେ ବାହାରେ କ'ଣ ସବୁ ଘଟୁଛି ସେତିକି ନିଘା ରଖ, ମୁଁ ଯାଉଛି ଧାନ ଅମାର ଘରକୁ, ତାରି ଭିତରେ ମା ଲକ୍ଷ୍ମୀଙ୍କି ଥୋଇ ଦେଇ ଆସିବି।
0: ହଉ ହଉ ଯାଅ, ଯଥାଜ୍ଞା ମା ମହାଲକ୍ଷ୍ମୀ, ଯଥାଜ୍ଞା ଯଥାଜ୍ଞା।

ଏତେ ସମୟ ଯାଏ ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ। ରଚନା କରିଥିଲେ ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା କରିଥିଲେ ଗୁଣନିଧି ଛୋଟରାୟ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ହିନ୍ଦୀରେ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶିଳ୍ପୀ ରାତ୍ରି ଘୋଷଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ। ଶାରଦା ପ୍ରସନ୍ନ ନାୟକଙ୍କ ରଚନାରୁ, ସ୍ୱରୂପ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀଙ୍କ କଣ୍ଠରେ ସ୍ୱରୂପ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ରଚନାରୁ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ଷୋଡ଼ଶ ଛନ୍ଦ ଆରମ୍ଭରେ କନ୍ୟାମାନଙ୍କୁ ବିବାହ ଦେଇ ରାଜା ଜନକ ଭୋଜି ସମ୍ଭାର ଭିଆଇ ବା ଖାଦ୍ୟପେୟ ପ୍ରସ୍ତୁତ କରି ଦଶରଥଙ୍କର ବନ୍ଧୁବର୍ଗଙ୍କୁ ବିଳୋହିଲେ ବା ଚର୍ଚ୍ଚା କଲେ। ବସନ ରତ୍ନଭୂଷଣ କୁସୁମ ଚନ୍ଦନ ନେଇ ଆନନ୍ଦ ମନରେ ଚରଣ ବନ୍ଦନା କଲେ। ବସାପୁରେ ଅର୍ଥାତ୍ ଦଶରଥ ବସା କରିଥିବା ଜାଗାକୁ ବରକନ୍ୟା ଘେନିଯିବା ବେଳେ ଜନନୀମାନେ ସେମାନଙ୍କୁ କୋଳରେ ବସାଇ ତିଆରିଲେ ଅର୍ଥାତ୍ ଉପଦେଶ ଦେଲେ। ଦେଶଜ ଓ ସଂସ୍କୃତ ଶବ୍ଦ ମିଶ୍ରଣରେ ଭାଷାକୁ ସମୃଦ୍ଧ କରିଛନ୍ତି କବି ଉପେନ୍ଦ୍ର ଭଞ୍ଜ। ବସା ଘରେ ଥିବା ବୀରସୁ ଅର୍ଥାତ୍ ବୀରପ୍ରସବିନୀ ଜନନୀମାନେ ବଧୂମାନଙ୍କୁ ଦେଖି ବୀରସୁ ଅର୍ଥାତ୍ ବୀରସ ଭାବରୁ ଉଦ୍ଧାର ପାଇ ମନକୁ ସରସ କଲେ। ସେମାନେ ଭାବୁଥିଲେ ବରମାନଙ୍କର ସୁଷମା ଅର୍ଥାତ୍ ସୌନ୍ଦର୍ଯ୍ୟ ସହିତ ସମକକ୍ଷା କନ୍ୟା କେଉଁଠି ଥିବେ, ବିହି ଅର୍ଥାତ୍ ବିଧାତା କିନ୍ତୁ ସେମାନଙ୍କୁ ବିହି ଥିଲା ବା ନିର୍ମାଣ କରିଥିଲା। ବର୍ତ୍ତମାନ ଭୂତ ଭବିଷ୍ୟତରେ ଶୋଭାର ସାର ଏହାଙ୍କଠାରେ ସମ୍ଭବିଲା ବା ରୂପ ପାଇଲା। ଯେଉଁ ବସୁମତୀ ବା ପୃଥିବୀ ଗର୍ଭରୁ ମଙ୍ଗଳ ଭଳି କୁଜାଗ୍ରହ ଓ ନରକାସୁର ଜାତ ହୋଇଥିଲେ ସେଠୁ ସୀତା କିପରି ଜନ୍ମ ହେଲେ, ଭାବିଲେ ସିନ୍ଧୁରୁ ବାରୁଣୀ ବା ମଦ ସହ ଅମୃତ ଜନ୍ମିବା ଭଳି ବିଶ୍ୱମ୍ଭର ବା ପୃଥିବୀରୁ ସୀତା ଜନ୍ମିଲେ। ବିବାହ ବିଧି ପୂର୍ଣ୍ଣ ହେବା ପରେ ଅଜସୁତ ଅର୍ଥାତ୍ ଅଜଙ୍କ ପୁତ୍ର ଦଶରଥ କହିଲେ, ଆମ୍ଭେ ଆମ୍ଭ ପୁରକୁ ଗମନ କରିବା। ଏହା ଶୁଣି ଜନକ ଜିନିଷପତ୍ର ଅଳଙ୍କାର ବୁହାଇ ଯେତେ ଯୌତୁକ ଦେଲେ ତାହା ବଚନୀୟ ନୁହେଁ ବା ବଚନରେ ପ୍ରକାଶ୍ୟ ନୁହେଁ। ମିଥିଲା ଛାଡ଼ି ବାହାରିବା ବାଟରେ ବୀରବାଦ୍ୟ ବାଜି ପର୍ଶୁରାମଙ୍କୁ ଚମକିତ କଲା। ବୀତିହୋତ୍ର ବା ଅଗ୍ନିପରି ସ୍ୱଭାବରେ ତେଜବନ୍ତ ପର୍ଶୁରାମ ବୀରତୁର ବା ବୀରତୁରୀ ଶୁଣି ପ୍ରଜ୍ୱଳିତ ହେଲେ ଓ ବାହାରି ଆସିଲେ। ଦଶରଥ ତ୍ରାସ ବା ଭୟରେ ବ୍ୟାକୁଳିତ ହେଲେ, କହିଲେ, ପ୍ରଚଣ୍ଡା ନଳ ଜଳି ଆସୁଛି, ବୁଦ୍ଧି ଦିଶୁନାହିଁ, ତୃଣ ଭଳି ଜଳିଯିବେ କୁମାରମାନେ। ବିଶ୍ୱାମିତ୍ର ଏହା ଶ୍ରବଣ କରି ପ୍ରତିଭାସ କଲେ ଅର୍ଥାତ୍ ଉତ୍ତର ଦେଲେ, କହିଲେ, ଏହା ନଘୋଷ ବା ଘୋଷଣା କର ନାହିଁ, ଏ ପର୍ଶୁରାମଙ୍କର ଉତ୍ପତ୍ତି ଯାହାଠାରୁ ହୋଇଛି ତାହାଦ୍ୱାରା ଏ ବିନାଶ ପାଇବେ। ଜଳରୁ ଅଗ୍ନିଜାତ, ସେ ଅଗ୍ନି ଜଳରେ ପୁଣି ନିର୍ବାପିତ ହୁଏ। ବିଷ୍ଣୁ ଓ ବିଷ୍ଣୁକଳାପ୍ରାପ୍ତ ପର୍ଶୁରାମଙ୍କ ସମ୍ପର୍କର ସୂକ୍ଷ୍ମ ସଙ୍କେତ ଦେଇ ଭଞ୍ଜ କହୁଛନ୍ତି, ଅଯୋଧ୍ୟାର ବ୍ୟୋମ ବା ଆକାଶରେ ରାମରୂପୀ ସୁନ୍ଦର ମୁଦିର ବା ମେଘର ଉଦୟ ହୋଇଛି, ଉତ୍ତପ୍ତ ତପନ ବା ସୂର୍ଯ୍ୟ କିଭଳି ରହିପାରିବ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 9:00। ଏଥର ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ରେନା ହେ ତେରେ ଦିଲ ମେ ର ଶୀର୍ଷକ ଗୀତଟି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ। ଗୀତଟିକୁ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହରିଶ ଜୟରାଜ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ସାହିରଙ୍କ ରଚନାରୁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ, ସଙ୍ଗୀତ ନିର୍ଦ୍ଦେଶନାରେ କିଶୋର କୁମାରଙ୍କ କଣ୍ଠରେ, ହିନ୍ଦୀ କଥାଚିତ୍ର ଦାଗର ଗୀତଟି।

0: Akashwadi at 90.
1: ଶ୍ରୋତାବନ୍ଧୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ କିଛି ଜରୁରୀ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ

ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତଟିକୁ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ। ହିନ୍ଦୀ କଥାଚିତ୍ର ସଂଘର୍ଷ।

ଶୁଣୁଥିଲେ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ବିନୋଦ ରାଠୋରଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ରଚନାରୁ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ଛାତିରେ ଲେଖିଛି ତୋରିନା ର ଗୀତଟି।

0: Akashwani at 90.
1: ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ କିଛି ଜରୁରୀ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲ ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଗୀତଟିରେ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ଦାସ, ଗୀତା ଦାସ। ଗୀତଟିକୁ ରଚନା କରିଛନ୍ତି ଡକ୍ଟର ସୁବୋଧ ପଟ୍ଟନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। ଓଡ଼ିଆ କଥାଚିତ୍ର ମହୁଆ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ସ୍ୱପ୍ନ ସାଗରରୁ। ଗୀତଟିକୁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି, ସଙ୍ଗୀତ ରଚନା କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱୟଂ ଅକ୍ଷୟ ମହାନ୍ତି।

ଗୀତଟିରେ କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ନିବେଦିତା। ଗୀତଟିକୁ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା। ଓଡ଼ିଆ କଥାଚିତ୍ର ଧନରେ ରଖିବୁ ଶପଥ ମୋର।

0: News Bulletin.
1: ଏତେ ସମାଚାର ସମ୍ବାଦ ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 10:10। ଏଥର ଶୁଣନ୍ତୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଚକ୍ରବ୍ୟୁହ ମଧ୍ୟ ଛନ୍ଦି ଦେଇଅଛ ଜୀବନର ଚଲାପଥକୁ ମୋର, ଜାଣିନାହିଁ ମୁହିଁ ଫେରିବାର ପଥ, ଉଦ୍ଧାର କର ହେ କଳା ଠାକୁର। ନମସ୍କାର, ନମସ୍ତେ, ଶୁଭ ସକାଳ। ନୂଆ ଆଶା, ନୂଆ ଉନ୍ମାଦନା ସହ ଆଜିର ଅଧ୍ୟାୟ ଖୋଲା ଝରକାର ପରିସରକୁ ସ୍ୱାଗତ କରୁଛି। ଆଜିର ଅଧ୍ୟାୟର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସଙ୍ଗୀତକୁ ଏକ ଦିବ୍ୟ ଔଷଧି ବୋଲି କୁହାଯାଏ। ପ୍ରତିଟି ଦିନ ଯଦି ସଙ୍ଗୀତରୁ ଆରମ୍ଭ ହୁଏ ତେବେ ଦିନଟି ବହୁତ ସୁଖମୟ ହୋଇଥାଏ। ଆନନ୍ଦମୟ ଏବଂ ସୁଖମୟ କରିବା ପାଇଁ ଏହି ଜୀବନକୁ, ପ୍ରତିଟି ଦିନକୁ ସୁଖମୟ କରିବାକୁ ପଡ଼େ, ଆଉ ସେଥିପାଇଁ ଆମେ ସଙ୍ଗୀତର ସାହାଯ୍ୟ ନେଇଥାଉ। ତେବେ ଆଉ ଡେରି ନକରି ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ନେଇଯିବା। କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ପୂର୍ବରୁ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ଶ୍ରୋତାବନ୍ଧୁ, ଆଜିର ଦିନରେ ଅର୍ଥାତ୍ ପ୍ରତିବର୍ଷ ମଇ ମାସ 29 ତାରିଖରେ ମିଳିତ ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଆନ୍ତର୍ଜାତୀୟ ଦିବସ ପାଳନ କରେ। ସଂଯୁକ୍ତ ରାଷ୍ଟ୍ର ଶାନ୍ତି ଅଭିଯାନରେ ସମ୍ମିଳିତ ସମସ୍ତ ମହିଳା ଏବଂ ପୁରୁଷମାନଙ୍କ ଅଦମ୍ୟ ସାହସ, ସମର୍ପଣ ଏବଂ ବ୍ୟବସାୟିକତାକୁ ସମ୍ମାନ ଦେବା ଏହି ଦିନର ମୂଳ ଲକ୍ଷ୍ୟ। ଶାନ୍ତି ନିମନ୍ତେ ନିଜ ପ୍ରାଣର ଆହୁତି ଦେଇଥିବା ବାହାଦୁର ଶାନ୍ତି ସୈନିକମାନଙ୍କ ସ୍ମୃତିରେ ଆଜିର ଦିନଟି ପାଳନ କରାଯାଏ। ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା 11 ଡିସେମ୍ବର 2002 ଏକ ପ୍ରସ୍ତାବ ପାରିତ କରାଯାଇଥିଲା ଏବଂ ଆଜିର ଦିନର ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ଏହି ଦିବସକୁ ଅତି ଉତ୍ସାହ ସହ ପାଳନ କରାଯାଏ। ଚଳିତ ବର୍ଷର ବିଷୟ ଶାନ୍ତି ସ୍ଥାପନାର ଭବିଷ୍ୟତ। ଏକ ଜଟିଳ ଓ ତୀବ୍ର ଗତିରେ ବଦଳୁଥିବା ସଂସାରରେ ଶାନ୍ତି ଅଭିଯାନର ମୂଲ୍ୟର ବିକାଶ ଓ ପ୍ରକୃତିକୁ ଦର୍ଶାଏ।

ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ହେଉଛି ମାଉଣ୍ଟ ଏଭରେଷ୍ଟ। ଏହି ଶୃଙ୍ଗ କେବଳ ପର୍ବତାରୋହୀଙ୍କ ନୁହେଁ, ସାହସ, ସଂଘର୍ଷ ଓ ମାନବୀୟ ସଂକଳ୍ପର ପ୍ରତୀକ ଭାବେ ସମଗ୍ର ବିଶ୍ୱରେ ପରିଚିତ। ପ୍ରତ୍ୟେକ ବର୍ଷ ମେ ମାସର 29 ତାରିଖକୁ ଆନ୍ତର୍ଜାତୀୟ ଏଭରେଷ୍ଟ ଦିବସ ଭାବରେ ପାଳନ କରାଯାଏ। 1953 ମସିହାର ଏହି ଦିନରେ ଏଡମୁଣ୍ଡ ହିଲାରି ଏବଂ ତ୍ୟାଞ୍ଜିଙ୍ଗ ନର୍ଗେ ପ୍ରଥମ ଥର ପାଇଁ ଏଭରେଷ୍ଟ ଶୃଙ୍ଗ ଜୟ କରି ଇତିହାସ ସୃଷ୍ଟି କରିଥିଲେ। ଆନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରଥମେ 2008 ମସିହାରେ ନେପାଳ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପର୍ବତାରୋହଣର ଗୌରବକୁ ସ୍ମରଣ କରିବା ସହ ନୂତନ ପିଢ଼ିକୁ ସାହସ, ଧୈର୍ଯ୍ୟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବା। ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ପ୍ରାୟ 8848 ମିଟର ଥିବାରୁ ଏହାକୁ ଜୟ କରିବା ଅତ୍ୟନ୍ତ କଠିନ। ଏହି ଦିବସରେ ବିଭିନ୍ନ ଦେଶରେ ପର୍ବତାରୋହଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ସଚେତନତା ସଭା, ଫଟୋ ପ୍ରଦର୍ଶନୀ ଓ ସାହସିକତା କ୍ରୀଡ଼ାର ଆୟୋଜନ କରାଯାଏ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏଭରେଷ୍ଟ ବିଜୟର ଇତିହାସ ଓ ପର୍ବତ ସୁରକ୍ଷା ବିଷୟରେ ଜଣାଇ ଦିଆଯାଏ। ଏହା ଯୁବପିଢ଼ିଙ୍କୁ ନିଜ ଲକ୍ଷ୍ୟ ପାଇଁ ଦୃଢ଼ ସଂକଳ୍ପ ନେବାର ପ୍ରେରଣା ଦିଏ। ଏଭରେଷ୍ଟ ଦିବସଟି ଆମକୁ ଶିକ୍ଷା ଦିଏ ଯେ ମନୁଷ୍ୟ ଯଦି ଆତ୍ମବିଶ୍ୱାସ ଓ ପରିଶ୍ରମ ସହିତ ଆଗକୁ ବଢ଼େ, ତେବେ ସବୁଠାରୁ କଠିନ ଲକ୍ଷ୍ୟକୁ ମଧ୍ୟ ସାଧନ କରିପାରିବ। ଏହି ଦିବସ ସାହସ, ସହନଶୀଳତା ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ଅନନ୍ୟ ଦିବସ।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁ ଆସିଲେ ତାପମାତ୍ରା ବଢ଼ିଯାଏ ଏବଂ ଶରୀରରେ କ୍ଳାନ୍ତି, ଅଳସ୍ୟ ଓ ଜଳଶୂନ୍ୟତା ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଅତ୍ୟନ୍ତ ଦରକାର। ଖରାଦିନରେ ସକାଳ ବା ସନ୍ଧ୍ୟା ସମୟରେ ଯୋଗ ଓ ବ୍ୟାୟାମ ପାଇଁ ସବୁଠାରୁ ଉତ୍ତମ ସମୟ। ପ୍ରାଣାୟାମ, ଭୁଜଙ୍ଗାସନ, ତାଡ଼ାସନ, ବୃକ୍ଷାସନ ଭଳି ଯୋଗାସନ ଶରୀରକୁ ସତେଜ ରଖେ। ଯୋଗ କରିବା ସମୟରେ ଶରୀରରେ ପର୍ଯ୍ୟାପ୍ତ ପାଣି ରହିବା ଆବଶ୍ୟକ। ତେଣୁ ବ୍ୟାୟାମ ପୂର୍ବରୁ ବା ପରେ ପାଣି, ଲେମ୍ବୁ ପାଣି ବା ଫଳରସ ପିଇବା ଉଚିତ। ଖାଲି ପେଟରେ ଅତ୍ୟଧିକ କଷ୍ଟକର ବ୍ୟାୟାମ କରିବା ଉଚିତ ନୁହେଁ। ସହଜ ଓ ସୂତି ବସ୍ତ୍ର ପିନ୍ଧି ଖୋଲା ଓ ପବନ ଚଳାଚଳ ଥିବା ସ୍ଥାନରେ ଯୋଗ କରିବା ଅତି ଉତ୍ତମ। ଖରାଦିନରେ ନିୟମିତ ଯୋଗ ଓ ବ୍ୟାୟାମ କରିଲେ ଶରୀରର ରକ୍ତ ସଞ୍ଚାଳନ ଭଲ ହୁଏ, ଓଜନ ନିୟନ୍ତ୍ରଣରେ ରହେ ଏବଂ ମନ ସକାରାତ୍ମକ ହୁଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଆମକୁ ସୁସ୍ଥ ଜୀବନ ଦେଇଥାଏ। ତେଣୁକରି ଖରାଦିନରେ ସଠିକ୍ ନିୟମ ମାନି ଯୋଗ ଓ ବ୍ୟାୟାମ କରିବା ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ।

ଗ୍ରୀଷ୍ମ ଋତୁ ଆସିଲେ ଖରାର ପ୍ରକୋପ ଦିନକୁ ଦିନ ବଢ଼ିଥାଏ। ଅତ୍ୟଧିକ ତାପମାତ୍ରା ଆମ ଶରୀରକୁ କ୍ଲାନ୍ତ ଅସୁସ୍ଥ ଓ ଦୁର୍ବଳ କରିପାରେ। ଖରାରେ ଅସାବଧାନତା ହେଲେ ଡିହାଇଡ୍ରେସନ୍, ସନ୍ଷ୍ଟ୍ରୋକ୍, ଚର୍ମ ରୋଗ ଓ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ବଢ଼େ। ତେଣୁ ଏହି ସମୟରେ ନିଜ ଶରୀରର ଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ପ୍ରଥମେ ଖରାଦିନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦରକାର। ଅଧିକ ଗରମ ହେବାରୁ ଶରୀରରୁ ପାଣି କମିଯାଏ, ଯାହା ଦୁର୍ବଳତା ଓ ମୁଣ୍ଡ ଘୂରିବାର କାରଣ ହୁଏ। ସେଥିପାଇଁ ଦିନକୁ ଅନେକ ଥର ପାଣି, ଲେମ୍ବୁ ପାଣି, ଫଳରସ ଆଦି ପିଇବା ଉଚିତ। ଏହା ଶରୀରକୁ ଥଣ୍ଡା ରଖିଥାଏ। ଖାଦ୍ୟାଭ୍ୟାସରେ ସାବଧାନ ହେବା ଜରୁରୀ। ଖରାଦିନରେ ହାଲୁକା ଓ ପୌଷ୍ଟିକ ଖାଦ୍ୟ ଖାଇବା ଅତି ଉତ୍ତମ। ତେଲ ଓ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଖରାରେ ବାହାରକୁ ଯିବା ସମୟରେ ହାଲୁକା ଓ ସୂତି ବସ୍ତ୍ର ପରିଧାନ କରନ୍ତୁ। ଛତା, ଟୋପି କିମ୍ବା ଗାମୁଛା ବ୍ୟବହାର କରି ସୂର୍ଯ୍ୟର ସିଧା ତାପରୁ ରକ୍ଷା ପାଇବା ଦରକାର। ଦିନର ମଧ୍ୟଭାଗରେ ଅତ୍ୟଧିକ ଖରାରେ ବାହାରକୁ ନ ଯିବା ଉଚିତ। ଚର୍ମର ଯତ୍ନ ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଦରକାରୀ। ଧୂଳି ଓ ଗ୍ରୀଷ୍ମ ଯୋଗୁଁ ଚର୍ମରେ ଏଲର୍ଜି କିମ୍ବା ଘେମେରି ହୋଇପାରେ। ସେଥିପାଇଁ ଦିନକୁ ଦୁଇଥର ସ୍ନାନ କରିବା ଓ ସଫାସୁତୁରା ରହିବା ଅତ୍ୟନ୍ତ ଦରକାର। ଖରାରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଚେତନ ନିତାନ୍ତ ଆବଶ୍ୟକ। ଠିକ୍ ଖାଦ୍ୟ, ପର୍ଯ୍ୟାପ୍ତ ପାଣି ଓ ସଠିକ୍ ଜୀବନଶୈଳୀ ଅନୁସରଣ କଲେ ଆମେ ଗ୍ରୀଷ୍ମ ଋତୁରେ ସୁସ୍ଥ ଓ ସୁରକ୍ଷିତ ରହିପାରିବା।

ଶ୍ରୋତାବନ୍ଧୁ, ମଣିଷ ସାମାଜିକ ପ୍ରାଣୀ। ସମ୍ପର୍କ, ସ୍ନେହ, ଭଲ ପାଇବା ଓ ଆତ୍ମୀୟତାର ସୂତ୍ରରେ ବାନ୍ଧି ହୋଇ ସେ ଜୀବନଯାତ୍ରା କରେ। ଏକ ସମୟ ଥିଲା ଯେତେବେଳେ ଗାଁର ଲୋକମାନେ ଏକ ପରିବାର ପରି ରହୁଥିଲେ। ଘରେ କୌଣସି ସୁଖ ଦୁଃଖ ଆସିଲେ ପଡ଼ୋଶୀମାନେ ଆଗକୁ ଆସୁଥିଲେ, ଆତ୍ମୀୟ ସ୍ୱଜନଙ୍କ ସହ ନିରନ୍ତର ଯୋଗାଯୋଗ ରହୁଥିଲା। କିନ୍ତୁ ଆଜିର ଆଧୁନିକ ଯୁଗରେ ସେହି ଆତ୍ମୀୟତା ଧୀରେ ଧୀରେ ହଜିଯାଉଛି। ବର୍ତ୍ତମାନ ମଣିଷ ନିଜ ସ୍ୱାର୍ଥ ପଛରେ ଦୌଡ଼ୁଛି। ମୋବାଇଲ, ଇଣ୍ଟରନେଟ୍, ସାମାଜିକ ମାଧ୍ୟମ ମଣିଷକୁ ଯେତେ ନିକଟ କରିଛି ସେତେ ଅଧିକ ଦୂର ମଧ୍ୟ କରିଛି।

ଯୁକ୍ତ ପରିବାର ଭାଙ୍ଗି ଛୋଟ ପରିବାରର ରୂପ ନେବା ମଧ୍ୟ ଆତ୍ମୀୟତା କମିବାର ଏକ ପ୍ରମୁଖ କାରଣ। ପରିବାର ମଧ୍ୟରେ ସମୟ ଓ ସହଯୋଗର ଅଭାବ ଦେଖାଦେଇଛି। ଆତ୍ମୀୟମାନଙ୍କ ଘରକୁ ଯିବା, ପର୍ବପର୍ବାଣୀରେ ଏକାଠି ହେବା, ପଡ଼ୋଶୀଙ୍କ ସହ ମିଶିବା ଭଳି ପରମ୍ପରା ଧୀରେ ଧୀରେ କମିଯାଉଛି। ଆତ୍ମୀୟତା ହଜିଯିବାର ଫଳରେ ସମାଜରେ ଏକାକୀପଣ, ଅବିଶ୍ୱାସ ଓ ମାନସିକ ଚାପ ପଡ଼ୁଛି। ମଣିଷ ଧନୀ ହେଉଥିଲେ ମଧ୍ୟ ମନରୁ ଦରିଦ୍ର ହୋଇଯାଉଛି। ସତ୍ୟ ସୁଖ କେବଳ ଧନରେ ନୁହେଁ, ଭଲ ସମ୍ପର୍କ ଓ ଆତ୍ମୀୟତାରେ ରହିଛି। ପୁନର୍ବାର ଆମେ ସମ୍ପର୍କର ମୂଲ୍ୟ ବୁଝିବା ଆବଶ୍ୟକ। ପରିବାର ସହ ସମୟ ବିତାଇବା, ବୃଦ୍ଧମାନଙ୍କୁ ସମ୍ମାନ ଦେବା, ପଡ଼ୋଶୀ ଓ ଆତ୍ମୀୟମାନଙ୍କ ସହ ଭଲ ସମ୍ପର୍କ ରଖିବା ଆମର କର୍ତ୍ତବ୍ୟ। ମାନବିକତା ଓ ଆତ୍ମୀୟତା ହିଁ ସମାଜକୁ ସୁସ୍ଥ ଓ ସୁନ୍ଦର କରିପାରିବ। ଆତ୍ମୀୟତା ହେଉଛି ମଣିଷ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଏହାକୁ ରକ୍ଷା କରିବା ଆମ ସଭିଙ୍କର ଦାୟିତ୍ୱ।

କଥାରେ କଥାରେ କିପରି ସମୟ ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆପଣମାନଙ୍କ ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆମକୁ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। ବର୍ତ୍ତମାନ ଆପଣଙ୍କଠୁ ବିଦାୟ ଚାହୁଁଛି। ପୁଣି ଦେଖାହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 মিটার ତଥା 1206 কিলোহার্টজ ଯୋଗେ, ଏଫ୍ଏମ୍ରେ 100.3 মেগাহার্টজରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ସୁଗମ ସଙ୍ଗୀତା। ପ୍ରଥମେ ଶିଳ୍ପୀ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗୀତ ରଚନା ପ୍ରଫୁଲ୍ଲ କୁମାର କର।

ଶୁଣିଛନ୍ତି ସୁଗମା ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଜୀବନାନନ୍ଦ ଅଧିକାରୀଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ହରିହର ସେଠୀ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ କେତେକ ସତର୍କମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଓଡ଼ିଶୀ ଶିଳ୍ପୀ ରୀତା ମିଶ୍ରଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ଗୀତ ରଚନା ବିନୋଦ କୁମାର ପସାୟତ।

ଶୁଣୁଛନ୍ତି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଚମ୍ପୁ, ଶିଳ୍ପୀ ସଙ୍ଗୀତା ଗୋସ୍ୱାଇଁ, ଗୀତ ରଚନା ବଳଦେବ ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ କେତେକ ସତର୍କମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼ି ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପୁରାତନ ରଚନା।

ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। ତାପରେ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପଲୋଡ଼ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ

0: ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7 ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: 12 ସାଲ ଅଗର କମ୍ପେୟାର କରୁ ମୈ ତୋ ଏକ ହି ଚିଜ କହା ଇକୋନୋମି ମେଁ ଏକ୍ସପୋର୍ଟ ମେଁ ଇନଫ୍ରାଷ୍ଟ୍ରକ୍ଚର ମେଁ ଜୋ ବେସିକ ଚିଜେ ହୈଁ ଏଜୁକେଶନ ମେଁ IIT ଏମ୍ସ ମେଡିକାଲ କଲେଜ ୟେ କଈ ଐସେ ସୱାଲ ହୈ ମୋଦୀ ନେ ବେସିକ ଚିଜୋଁ କୋ 12 ସାଲ ମେଁ ଉଚାଇୟୋଁ ପର ଲେ ଜାନେ କା କାମ କିୟା ହୈ।
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇ ପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି ଉତ୍ତରପ୍ରଦେଶ ହରିୟାଣା ପଞ୍ଜାବ ବିହାର ଛତିଶଗଡ଼ ଗୁଜରାଟ ଏବଂ

0: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିଶୋସ୍ କେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Supreme Court directs all high courts to pronounce judgment within 3 of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country and above normal heatwave conditions in several states during June. And Indian sprinter Nipam wins bronze in women's 100 meter at under 20 Asian Athletics Championships in Hong Kong. The Supreme Court today directed all high courts across the country to pronounce judgments within 3 of reserving them. We have a report.
3: The Apex Court also noted that delays in the delivery of judgments can cause irreparable harm to the litigants, underlining that faster decisions are required in cases of personal liberty. A bench comprising Chief Justice Suryakant and Justice Joy Mallya Bagchi said that orders in the bail applications should be pronounced this

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ।

0: ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବା ବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850 ଠାରୁ 1900 ତୁଳନାରେ 1.3 ଡିଗ୍ରୀରୁ 1.9 ଡିଗ୍ରୀ ସେଲସିୟସ୍ ଅଧିକ ରହିବ।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଗ୍ରୀଷ୍ମ ପ୍ରବାହ ଓ ଜଳସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ଖରାରେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଓ ଶିଶୁ ତଥା ବୟସ୍କମାନଙ୍କ ଯତ୍ନ ନେବାକୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ଏଭଳି ଆକଳନ ପରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି,
2: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ ରହିବାର ସୁବିଧା।
0: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା 38,000 ଉର୍ଦ୍ଧ୍ୱ ବୁଥ୍ ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଆଶିକି, ଗାଇଛନ୍ତି କୁମାର ସାନୁ, ଗୀତରଚନା ମଦନ ପାଲ।

ଶୁଣୁଛନ୍ତି ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ ଅଲଗା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଗୀତା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣୁଛନ୍ତି ସିଂଘମ୍ ରିଟର୍ଣ୍ଣସ୍ କଥାଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ ଗୀତ ସନ୍ଦୀପ ନାଥ, ସଙ୍ଗୀତ ଦେଇଛନ୍ତି ଜିତ୍ ଗାଙ୍ଗୁଲି।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ସ ଯୋଗେ ଏବଂ FM ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର, ଶୁଭ ସନ୍ଧ୍ୟା ଯୁବବନ୍ଧୁ। ଜୀବନ ନାଟକରେ ଯାହା ଘଟେ ତାହା ହିଁ ମଣିଷକୁ ଉତ୍ଥାନ କିମ୍ବା ପତନ ଅଭିମୁଖେ ନେଇଯାଏ। ଯୁବାବସ୍ଥା ଏକ ଏମିତି ତେଜିଆନ ଅବସ୍ଥା ଯିଏକି ସବୁ ଯୁଗରେ ସମାଜରେ ଥିବା କୁସଂସ୍କାର ଓ ନିଷ୍ପେଷିତ ଅବହେଳିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସିଛି। ବେଳେବେଳେ ସେ ନାଟକ ମାଧ୍ୟମରେ ନେଇ ଆସେ ନୂତନତାର ସଙ୍କେତ ଏବଂ ପରିଚୟ କରାଏ ସତ୍ୟ ସହିତ, ନିଜ ସହିତ। ନାଟ୍ୟକାର, ଯୁଗ ପ୍ରବର୍ତ୍ତକ, କ୍ରାନ୍ତିକାରୀ ଏମାନେ ସବୁ ତର୍କ ବିତର୍କ, କରୁଣ ଓ ହାସ୍ୟରସକୁ ନେଇ ନାଟକ ମାଧ୍ୟମରେ ପଥଭ୍ରଷ୍ଟ ହେଉଥିବା ଯୁବକମାନଙ୍କୁ ନୂତନ ରାହା ଦେଖାନ୍ତି। ଆଜି ଆସନ୍ତୁ ସେମିତି କିଛି ବାର୍ତ୍ତାବହ ନାଟକଟିଏ ଶୁଣିବା, ନାଟକ ତ୍ରିଶଙ୍କୁ।
1: ଜୀବନ ମାପଦଣ୍ଡର କାଠଗଡ଼ାରେ ମୁନିର ମୁକସଖୀ, ବାଇଶ ବାଙ୍କର ଚାରିଛକ, ରହସ୍ୟର ଅନ୍ଧକାରରେ ଯୁଗ ଯୁଗ ଧରି ଛିଡ଼ା ହୋଇ ରହିଛି। ମୁଁ ଦେଖିଛି ଅନେକ ଗୌତମ, ବିଭାସ, ବିନୟ, ବିକାଶଙ୍କ ଜୀବନ ସଂଗ୍ରାମ। ଅନ୍ଧକାରର ବି ଆଲୁଅ ଅଛି, ଆଉ ସେଇ ଆଲୁଅରେ ମୁଁ ଦେଖିଛି ସେମାନଙ୍କ ମୁହଁର ହତାଶାର କୁଞ୍ଚିତ ରେଖା, ବେଦନାର ବିମର୍ଷତା, ବେଳେବେଳେ ଦୃଢ଼ତାର ଔଜଲ୍ୟ। ଯୁବ ସମାଜର ଏଇ ଛବି ସାହିତ୍ୟ ରହିଛି ମୋ ବୁକରେ ଅନେକ ଦିନ, ଅନେକ କାଳ। ସେଇ ଇତିହାସର କଳେବର ବୃଦ୍ଧି ହୋଇ ଚାଲିଛି ଆଜି ଯାଏ, ଆଉ ହେଉଥିବ ମଧ୍ୟ। ଏବେ ସଂଯୋଗ ହେଉଛି ଆଉ ଏକ ନୂଆ ପୃଷ୍ଠା।
2: ବାଇଶି ବାଙ୍କର ଏହି ଚାରିଛକ ତମସାର ଚଦର ଘୋଡ଼େଇ ହୋଇ ଶୋଇପଡ଼ିଛି। ଏହି ଅନ୍ଧକାରରେ ମୁଁ ଦିଗଭ୍ରଷ୍ଟ।

0: ତ ମୋ ଗନ୍ତବ୍ୟର ଠିକଣା କିଏ କହିଦେବ ଏଠି?
1: ମୁଁ କହିଦେବି।
0: କି
1: ସଂଜମ ସଂଜମ କେଶରୀ ପଟ୍ଟନାୟକ।
0: ବାପା!
1: ହଁ, ମୁଁ ଅନ୍ଧକାରରେ ବି ଚିହ୍ନିପାରିଲୁ, ଖୁସି ହେଲି।
0: ବାପା,
1: ଠିକଣା ପଚାରିଥିଲୁ ନା? ଚାଲିଅ, ମାଆର ମମତା, ଭାଇ ଭଉଣୀଙ୍କ ସ୍ନେହ, ପଙ୍ଗୁ ବାପାର ଅସହାୟତା, ତୋର କ'ଣ କିଛି ମନେ ପଡ଼ୁନି ଗୌତମ?
0: ସବୁ ମନେ ଅଛି ବାପା, ହେଲେ ଏ ଅନ୍ଧକାର ମୋତେ ବାଟବଣା କରିଦେଇଛି।
1: ଅନ୍ଧକାର ଏକ ମୁଖା ଗୌତମ, ନିଜର ଅଯୋଗ୍ୟତାକୁ ଘୋଡ଼ାଇବାର ବ୍ୟର୍ଥ ପ୍ରୟାସ।
0: ତମେ ମୋତେ ଭୁଲ ବୁଝୁଛ ବାପା।
1: ଠିକ୍ କହିଛୁ, ମୋ ଜୀବନର ଭୁଲ ହିସାବ ନିକାଶର ପରିଣତି ତୁ।
0: ବାପା,
1: କେତେ ଆଶା କରିଥିଲି ମୋ ଗଢ଼ିଲା ବୟସରେ ସାହା ହବୁ ତୁ।
0: ମୁଁ ବି ସେଇଆ ଚାହିଁଥିଲି ବାପା।
1: ନା, ଭୁଲ
0: ବାପା।
1: ଅନ୍ଧକାରରେ ଆତ୍ମଗୋପନ, କର୍ତ୍ତବ୍ୟରୁ ପଳାୟନ,
0: ଭୁଲ। ତମର ଅନୁମାନ ଭୁଲ ବାପା।
1: ଠିକ୍ ଅଛି, ଭୁଲ ଠିକ୍ର ଉତ୍ତର ଏବେ ମିଳିଯିବ। ମୁଁ ଆସୁଛି। ସାହସ ଥିଲେ ମୋ ପଛେ ପଛେ ଚାଲିବା ଗୌତମ, ମୋ ପଛେ ପଛେ ଚାଲିବା।
0: ରୁହ ବାପା, ମୁଁ ପିଆଉଛି ବାପା, ମୁଁ ପିଆଉଛି।

0: ಚಿಲ್ಲಿಪಾನ ಗೌತಮ್, ನೂ ತುಮರ್ ಮಾನಸಿ
1: ಮನು ತಮೆ
0: ಹಾ ಗೌತಮ್, ನೂ
1: ತಮೆ ಎಠಿಕೆ କାହିଁକି ଆସିଲ ପ୍ରିୟା? ଏଇ ଅନ୍ଧକାର ମୋ ଉପରେ ତମକୁ ବି ତାର ଲୋମସ ବାହୁରେ ଛନ୍ଦି ପକାଇବ।
0: ତୁମେ ଏ କ'ଣ କହୁଛ ଗୌତମ?
1: କୌଣସି ସରୀସୃପ ତମକୁ ଦଂଶନ କରିପାରେ ମାନୁ,
0: ଗୌତମ
1: କିମ୍ବା ମୋ ଭଳି ତମେ ବି ଏହି ତ୍ରିଶଙ୍କୁର ଅନ୍ଧକାରରେ ଭାସମାନ ହିଁ ରହିଯିବ। ପ୍ରିୟା,
0: ଏ କ'ଣ କହୁଛ ତୁମେ ଗୌତମ?
1: ଅତୀତକୁ ଭୁଲି ଯାଅ ମାନସୀ, ଆଗାମୀକୁ ଆଦରି ନିଅ।
0: ମୁଁ ଭଲ ପାଇବାର ପ୍ରତିଦାନ କ'ଣ? ଏଇଆ କେମିତି ଭୁଲିଯିବି ମୁଁ ଅତୀତର ସେସବୁ ସ୍ମୃତି ଗୁଡ଼ାକୁ?
1: ସ୍ମୃତି ଏକ ଯନ୍ତ୍ରଣା ମାନୁ,
0: ସେ ଏକ ମଧୁର ଯନ୍ତ୍ରଣା। ପ୍ରିୟ,
1: ଏସବୁ ଏକ ନିଛକ କଳ୍ପନା।
0: କଳ୍ପନା ମନକୁ ସାନ୍ତ୍ୱନା ଦିଏ ଗୌତମ,
1: ବାସ୍ତବ କଳ୍ପନାକୁ ଆଘାତ ଦେଇ କ୍ଷତ ବିକ୍ଷତ କରି ପକାଏ ମାନୁ। ରକ୍ତାକ୍ତ ଯନ୍ତ୍ରଣା, ରକ୍ତାକ୍ତ ଯନ୍ତ୍ରଣା।
0: କିନ୍ତୁ ଯନ୍ତ୍ରଣା କମିଗଲେ କ୍ଷତକୁ ଭୁଲି ହୁଏ ଗୌତମ।
1: ପ୍ଲିଜ ମାନୁ, ପ୍ଲିଜ ଏଇ ହତାଶର ଅନ୍ଧକାରରେ ମୋତେ ଟିକେ ହଜି ଯିବାକୁ ଦିଅ ମାନୁ, ମୋତେ ଟିକେ ହଜି ଯିବାକୁ ଦିଅ।
0: ମୋର ବି ଗୋଟେ କଥା ମନେ ରଖ ଗୌତମ, ବୟସରେ ଯେଉଁ ବାଇଶି ବାଙ୍କର ଛକରେ ତମେ ମୋତେ ଭୁଲି ଯିବାକୁ କହୁଛ, ସେଇ ବାଇଶି ବାଙ୍କର ଛକରେ ମୁଁ ବି କହୁଛି ତମ ପାଇଁ ମୁଁ ଜନ୍ମ ଜନ୍ମାନ୍ତର ଯାଏ ପ୍ରତୀକ୍ଷା କରିବି। ଏ ପ୍ରତୀକ୍ଷା ମୋର ହେବ ଅଗ୍ନି ପରୀକ୍ଷା ଗୌତମ, ଏ ପ୍ରତୀକ୍ଷା ହେବ ମୋର ଅଗ୍ନି ପରୀକ୍ଷା। ତେବେ ତେବେ ମୁଁ ଆସୁଛି।
1: ମାନୁ, ମାନୁ, ତମେ ବି ତାହେଲେ ମୋତେ ଭୁଲ ବୁଝିଗଲ। ପ୍ରିୟ,

0: କିଏ କିଏ ତୁମେ? ମୋ ଆଖିରେ ଏମିତି ଟର୍ଚ୍ଚ ଆଲୁଆ ପକଉଛ କାହିଁକି?
1: ମୋ ବିଳାସ, ଅନ୍ଧକାରରେ ଏତେ ଆଲୁଅ ସହ୍ୟ ହେଲାନି ବୋଧେ
0: ବିଳାସ। କିନ୍ତୁ ତୁମେ କିଏ?
1: ରାଜା, ଏ ଅନ୍ଧାର ମୋ ରାଜତି।
0: କିନ୍ତୁ ତୁମେ ଏଇଠି କାହିଁକି? ମୋ ପାଖରେ ତମର କି କାମ?
1: ଅନ୍ଧାର ମୋ ରାଜତି, ଆଉ ଅନ୍ଧକାର ରାଜ୍ୟବାସୀ ମୋ ପ୍ରଜା।
0: ପ୍ରଜା ମାନେ ମୁଁ ତୁମର ପ୍ରଜା?

0: କହିଯିବ
1: କାହିଁକି?
0: କାରଣ ମୁଁ ତମକୁ ଏଇ ତ୍ରିଶଙ୍କୁ ଅବସ୍ଥାରୁ ଉଦ୍ଧାର କରିବି।
1: କେମିତି?
0: ମୁଁ ଅର୍ଥ ପ୍ରତିପତ୍ତି ସୁଖ ଅଭିଳାଷର ଏକ ଅଜ୍ଞାତ ଗ୍ରହ। ବର୍ତ୍ତମାନ ମୋର ତମକୁ ମୋ ଆଡ଼କୁ ଟାଣି ଆଣିବ।
1: ତୁମେ ଯଦି ମୋତେ ଏଇ ତ୍ରିଶଙ୍କରୁ ଉଦ୍ଧାର କର ତେବେ ମୁଁ ତୁମର ପ୍ରଜା ହେବାକୁ ରାଜି ଅଛି। କିନ୍ତୁ ତା ପୂର୍ବରୁ ତମ ରାଜ୍ୟ ବିଷୟରେ କିଛିଟା ଜାଣିବାକୁ ଚାହେଁ।
0: ମୋ ରାଜ୍ୟ? ମୋ ରାଜ୍ୟ ଅନ୍ଧାର ରାଜ୍ୟ।
1: ସେଠି ତୁମେ ଆଉ ତମ ପ୍ରଜାମାନେ କର କ'ଣ?
0: ତୁମ ଭଳି ବେକାର ଯୁବକ ଯୁବତୀମାନେ ମୋ ପ୍ରଜା, ସେମାନେ ମୋ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି, ଆଉ ତା ବଦଳରେ ମୁଁ ସେମାନଙ୍କୁ ଦିଏ ଅନେକ ଟଙ୍କା, ଅନେକ ବିଳାସ। ସେଇଠି ସେମାନେ ବୁଝନ୍ତି ଜୀବନର ମାନେଟା କ'ଣ।
1: ମାନେ?
0: ଆଗେ ମୋ ରାଜ୍ୟକୁ ପ୍ରଜା ହୋଇ ଆସ, ତାପରେ ସବୁ ଜାଣିପାରିବ।
1: ନା, ଆଗେ ସବୁ କିଛି ଜାଣିବି, ତାପରେ ହୁଏତ ତମ ପ୍ରଭୁତ୍ୱ ସ୍ୱୀକାର କରିପାରେ।
0: କହିପାରିବ ଗୌତମ, ବାପାଙ୍କ ପାଖରେ ତମେ ଆଜି କାହିଁକି ଅଯୋଗ୍ୟ? ତମ ପ୍ରିୟସୀ ପାଖରେ ତମେ ଆଜି କାହିଁକି ଗୋଟେ ପ୍ରତାରକ?
1: ଟଙ୍କା? କେବଳ ଟଙ୍କା ପାଇଁ?
0: ଟଙ୍କା?
1: ତମେ ତମେ ହସୁଛ?
0: ହଁ ହସୁଛି, କାହିଁକି ହସୁଛି ଜାଣ? ତମର ବୋକାଇ ପାଇଁ ଗୌତମ, ଏଇ ପାଣି ପବନରେ ଉଡ଼ି ବୁଲୁଛି ଅନେକ ଟଙ୍କା, ଖାଲି ବୁଦ୍ଧି ଖଟି ତାକୁ ଧରିପାରିଲେ ହେଲା। ତାକୁ ଧରିବା ପାଇଁ ଦରକାର ଫାନ୍ଦ, ଆଉ ସେଇ ଫାନ୍ଦଟି କେମିତି ତିଆରି କରିବାକୁ ହୁଏ ତାର କୌଶଳ ଜାଣିଛି ମୁଁ। ଆସ ମୋ ସାଙ୍ଗେ ମିଶି ସେ ଫାନ୍ଦ ତିଆରି କର, ରୋଜଗାର କର ପ୍ରଚୁର ଟଙ୍କା,
1: ଫାନ୍ଦ
0: ଉପଭୋଗ କର ଜୀବନଟାକୁ।
1: ଫାନ୍ଦ? ଟଙ୍କା ଧରିବାର ଫାନ୍ଦ? ଟଙ୍କା ପଇସା ଏ ପାଣି ପବନରେ ଉଡ଼ି ବୁଲୁଛି? ହଁ, ମୁଁ ତୁମ ସାଙ୍ଗେ ମିଶି ଫାନ୍ଦ ତିଆରି କରିବି, ମୁଁ ରୋଜଗାର କରିବି ପ୍ରଚୁର ଟଙ୍କା, ତାପରେ ମୋ ବାପା ମା ମୋ ପ୍ରେୟସୀ। କୁହ କୁହ ବିଳାସ, କ'ଣ ସେ ଫାନ୍ଦ? ମୁଁ ତାକୁ କେମିତି ତିଆରି କରିପାରିବି?
0: ତୁମେ ତାହେଲେ ଫାନ୍ଦ ତିଆରି କରିବାକୁ ପ୍ରସ୍ତୁତ?
1: ହଁ, ମୁଁ ପ୍ରସ୍ତୁତ।
0: ଦେଶରେ ସନ୍ତ୍ରାସବାଦ ସୃଷ୍ଟି କର, ମଣିଷ ମନରେ ହିଂସା ଦ୍ୱେଷ ଅସନ୍ତୋଷ ଭରି ଦିଅ, ସମାଜ ବିରୋଧୀ କାର୍ଯ୍ୟକଳାପ ବ୍ୟାପକ ଭାବରେ ଚଳାଇ ଦେଶର ସାମାଜିକ ଅର୍ଥନୈତିକ ଓ ଆଇନ ଶୃଙ୍ଖଳାର ମେରୁଦଣ୍ଡଟାକୁ ଭାଙ୍ଗି ଚୁର୍ମାର କରିଦିଅ।
1: ହ୍ୱାଟ? କି ଆଶ୍ଚର୍ଯ୍ୟ କଥା କହୁଛ ତୁମେ, ଏସବୁ ତ ଦେଶଦ୍ରୋହୀ କାର୍ଯ୍ୟ, ମୁଁ ଏସବୁ କରିବି କାହିଁକି?
0: ଦେଶ ଦେଶ ଦେଶ, ମୁଁ ପଚାରୁଛି ଦେଶ ତମକୁ ଦେଇଛି କ'ଣ? କୁହ, ଜବାବ ଦିଅ। ମୁଁ ଜାଣେ ମୋ ପ୍ରଶ୍ନର କୌଣସି ଉତ୍ତର ଆଜି ତମ ପାଖରେ ନାହିଁ, କାରଣ ତମେ ଜଣେ ଉଚ୍ଚ ଶିକ୍ଷିତ ବେକାର ଯୁବକ, ଅଥଚ ତମ ଶିକ୍ଷାର କି ମୂଲ୍ୟ ପାଇଲ ଦେଶ ପାଖରୁ? ତମେ ପାଇଛ ଖାଲି ମେଞ୍ଚା ମେଞ୍ଚା ନୈରାଶ୍ୟ, ମୁଠା ମୁଠା ଶାନ୍ତି ଫୁକର ତୀବ୍ର ଯନ୍ତ୍ରଣା। ମୁଁ ପଚାରୁଛି କାହିଁକି? କାହିଁକି ନିଜ ଭିତରେ ନିଜେ ଜଳି ପଡ଼ି ମୋର୍ଚ୍ଛ, ଜଳି ପଡ଼ି ପାଉଁଶ କରିଦିଅ ଏ ସ୍ୱାର୍ଥପର ସମାଜକୁ, ଭାଙ୍ଗି ଦିଅ ଏ ଦେଶରେ ଚାଲିଥିବା ଅନ୍ୟର ଶାସନ କଳକୁ। ବନ୍ଦ କର, ବନ୍ଦ କର ଅଦରକାରୀ ଶିକ୍ଷାର କାରଖାନା ଗୁଡ଼ାକୁ, ଫିଙ୍ଗି ଦିଅ କାଗଜ କଲମ, ଉଠାଅ ମାରଣାସ୍ତ୍ର, ଆଉ ଚୋରା କାରବାରୀ ତସ୍କରୀ ଲୁଟ ତରାଜ କରି ରୋଜଗାର କର ମୁଠା ମୁଠା ଟଙ୍କା।
1: ଷ୍ଟପ୍ ଇଟ୍, ବନ୍ଦ କର ଏସବୁ। ହେ ରାତ୍ରିର ଅପଦେବତା, ତୁମେ ଭଲ ଭାବରେ ମନେ ରଖ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ତୁମେ ବିଶ୍ୱାସଘାତକ, ତୁମେ ଦେଶଦ୍ରୋହୀ, ତୁମେ ଅନ୍ତର୍ଘାତୀ। ଚାଲ ଯା ଏଠୁ, ଚାଲ ଯା, ତୁମେ ଚାଲ ଯା ଏଠୁ।
0: ମୁଁ ଯିବି ନିଶ୍ଚୟ, କିନ୍ତୁ ଯିବା ଆଗରୁ ତୁମେ ଭଲ ଭାବରେ ମନେ ରଖ, ଅନ୍ଧକାର ବଞ୍ଚିବା ପାଇଁ ନୁହେଁ, ମରିବା ପାଇଁ। ତୁମ ଭଳି ଆହୁରି ଅନେକ ଗୌତମ ଏ ଅନ୍ଧାରରେ ଘୁରି ବୁଲୁଛନ୍ତି।
1: ଘୁରି ବୁଲୁଛନ୍ତି ସତ, କିନ୍ତୁ ସେମାନେ କେବେ ହେଲେ ବି ତମ ପରି ଗୋଟାଏ ଠକ ସର୍ବସ୍ୱ ପାଖରେ ଆତ୍ମସମର୍ପଣ କରିବେନି।
0: କେବଳ ତମ ଭଳି ନିର୍ବୋଧମାନେ ହୁଏତ କରି ନ ପାରନ୍ତି, ଏ ଅନ୍ଧାରରେ ଏମିତି ବାଟ ବଣା ହେଇ ପଡ଼ିରହ, ମୁଁ ଚାଲି ଆଉ ଏକ ଗୌତମକୁ ଖୋଜ। ଯଦି କେବେ ମୋର ପ୍ରଭୁତ୍ୱ ସ୍ୱୀକାର କରିବା ପାଇଁ ତମର ଇଚ୍ଛା ହୁଏ, ତେବେ ନିଃସଙ୍କୋଚରେ ଚାଲି ଆସିବ ଏ ବିଳାସର ଭୋଗ ବିଳାସର ସରହଦ ଭିତରକୁ।
1: ଚାଲି ଯାଅ, ଚାଲି ଯାଅ, ତମେ ଚାଲି ଯାଅ।

0: ଚିର ଅନ୍ଧକାର ଭିତରକୁ।
1: ମୁଁ କିଛି ବୁଝିପାରିଲିନି ବିଭାସ ଭାଇ, ଟିକେ ଖୋଲିକିରି କୁହ।
0: କହିବି, ସବୁ କହିବି ଗୌତମ। ଆଗେ ସେ ବୋତଲରୁ ଆଉ ଟିକେ ପିଇନେ। ଉଫ୍, କି ଭୟଙ୍କର ସେ ରାତି।
1: କୁହ ବିଭାସ ଭାଇ, ତମେ କୁହ ସେ ଭୟଙ୍କର ରାତିର କଥା।
0: ବାଇଶି ବାଙ୍କର ଏଇ ଚାରି ଛକରେ ମୁଁ ବି ଦିନେ ତୁମ ଭଳି ବାଟବଣା ହୋଇଯାଇଥିଲି ଗୌତମ। ଅସମର୍ଥ ବାପାଙ୍କ ଧିକ୍କାର, ମା ଭାଇ ଭଉଣୀଙ୍କ ଲୁହ ଭିଜା ଆଖିର କରୁଣ ଚାହାଣି, ପ୍ରିୟସୀର ଆକୁଳ ଆହ୍ୱାନ, ଅନ୍ଧକାର କବର ତଳେ ଚିରଦିନ ପାଇଁ ହଜିଯିବା ବେଳକୁ ହାତରେ ଟର୍ଚ୍ଚ ଧରି ଆସିଥିଲା ବିଳାସ। ଅନ୍ଧକାରରୁ ଆଲୁଅକୁ ବାଟ କଡ଼େ ନେବା ପାଇଁ ମିଥ୍ୟା ପ୍ରତିଶ୍ରୁତିର ଲୋଭରେ ଆକୃଷ୍ଟ କରିଦେଇଥିଲା ମୋତେ।
1: ରାଜା ବିଳାସ ଆଜି ବି ଆସିଥିଲା ଏଠିକି।
0: ବିଳାସ ଏମିତି ଯୁଗ ଯୁଗ ଧରି ଆସୁଥିବ।
1: ତାପରେ କ'ଣ ହେଲା କିଛି କହିଲନି ଯେ ବିଭାସ ଭାଇ?
0: ମରିଚିକା ପଛରେ ଗୋଡ଼େଇ ଯାହା ହୁଏ, ଯାହା କରିବା କଥା ନୁହଁ ସେଇଆ କରିଗଲି ମୁଁ ଗୌତମ। ଏହା ହିଁ ଥିଲା ବିଳାସର ନିର୍ଦ୍ଦେଶ। ପ୍ରତିବଦଳରେ ବିଦେଶୀ ରାଜକୋଷରୁ ଆସୁଥିଲା ଅନେକ ଟଙ୍କା। ଟଙ୍କା ମୋହରେ ବିକ୍ରୟ କରିଦେଇଥିଲୁ ମାନବିକତାକୁ, ମା ମାଟିର ସମ୍ମାନକୁ। କିନ୍ତୁ
1: କିନ୍ତୁ କିନ୍ତୁ କ'ଣ ହେଲା ବିଭାସ ଭାଇ?
0: ଫାଙ୍କି ଦେଇପାରିଲିନି, ଆଇନର ଆଖିକୁ ଧରା ପଡ଼ିଗଲି।
1: ସେତେବେଳେ ବିଳାସକୁ ଧରାଇ ଦେଲନି କାହିଁକି ବିଭାସ ଭାଇ?
0: ବିଳାସକୁ ଧରେଇବାର ସେତେ ସହଜ ନୁହେଁ ଗୌତମ।
1: ତାପରେ କ'ଣ ହେଲା?
0: ଦେଶଦ୍ରୋହୀ କାର୍ଯ୍ୟକଳାପ ସକାଶେ ମୋତେ ଜେଲ୍ ହେଲା। ଏ ଖବର ଶୁଣି ବାପାଙ୍କର ହାର୍ଟ ଆଟାକ୍ ହେଲା। ଲଜ୍ଜାରେ ମା ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କଲା। ଭାଇ ଭଉଣୀମାନେ କୁଆଡ଼େ ଗଲେ କେଜାଣି, ପାଇଲିନି। ଜେଲ୍ରୁ ଫେରିଲା ପରେ ଅନେକ ଖୋଜିଛି ସେମାନଙ୍କୁ, ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାଇନି। ହଁ, ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାଇନି।
1: ବିଭାସ ଭାଇ ପ୍ଲିଜ୍, ତମେ ଟିକେ ଧୈର୍ଯ୍ୟ ଧର।
0: ଗୌତମ, ଏଇ ମୋର ଦୁର୍ଭାଗ୍ୟର କାରଣ ବିଳାସ। ପ୍ରତିଶୋଧର ନିଆଁ ସବୁବେଳେ ମୋତେ ଜାଳି ପଡ଼ି ମାରି ଦେଉଛି, କିନ୍ତୁ କିନ୍ତୁ ଗୌତମ, ମୁଁ ପ୍ରତିଶୋଧ ନେଇପାରୁନି। ତେଣୁ ସେ ସବୁକୁ ଭୁଲିଯିବା ପାଇଁ ମୁଁ ମଦ ପିଉଛି।
1: ନା, ତମେ କିଛି ଭୁଲି ନା ବିଭାସ ଭାଇ।
0: ଭୁଲିନି ଗୌତମ, ମୋତେ ଫେର ଯିବାକୁ ହେବ। ଗୌତମ ଗୌତମ, ମୋତେ ଫେର ଯିବାକୁ ହେବ। ଗୌତମ, ବୋତଲରେ ପୁରେଇ ଆଣିବାକୁ ପଡ଼ିବ। ଗୁଡ୍ ନାଇଟ୍, ଗୁଡ୍ ନାଇଟ୍ ଦୋସ୍ତ। ଆରେ ହଁ, ତମେ ବି ଆସ, ତମେ ବି ଆସ ଗୌତମ, ଏଥିରୁ ଟିକେ ପିଇ ନେବ, ସବୁ ଭୁଲିଯିବ।
1: ନା ନା ବିଭାସ ଭାଇ, ମୁଁ ପିଇବାକୁ ଚାହେଁ ନା। ତୁମେ ଭୁଲିବା ପାଇଁ ପିଉଛ ହେଲେ ଭୁଲି ପାରୁନ, ତେବେ ସେ ପିଇବାର ଲାଭ କ'ଣ?
0: ଲାଭ କ୍ଷତିର ହିସାବ ମୁଁ ନୁହେଁ, ମୋର ସମୟ ଦେବ। ଅଲରାଇଟ୍, ମୁଁ ଯାଉଛି, ତୁମର ଇଚ୍ଛା ହେଲେ ଏଇ ଡାହାଣ ପାଖ ରାସ୍ତା ଦେଇ ଚାଲି ଆସିବ। ଆଚ୍ଛା, ଗୁଡ୍ ନାଇଟ୍, ମୁଁ ଚାଲିଲି ତ।
1: ଏମିତି ଜଣକ ପରେ ଜଣେ ଚାଲିଗଲେ ମୁଁ ଏବେ କ'ଣ କରିବି? ମୋ ଗନ୍ତବ୍ୟର ଠିକଣା କିଏ କିଏ ମୋତେ କହିଦେବ?
2: ଠିକ ଅଛି, ଭୁଲ ଠିକର ଉତ୍ତର ଏବେ ମିଳିଯିବ। ମୁଁ ଆସୁଛି। ସତ୍ ସାହସ ଥିଲେ, ବାପା ମା ଭାଇ ଭଉଣୀଙ୍କ ପ୍ରତି କର୍ତ୍ତବ୍ୟବୋଧ ଥିଲେ,

0: The NSE Nifty fell 359 points to settle at 23,548. In IPL cricket, Gujarat Titans will clash with Rajasthan Royals in qualifier 2 match in New Chandigarh this evening. The match will start at 7:30 p.m. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ସୂଚନା ଶୁଣିପାରିବେ ଏହି ବିଜ୍ଞାପନ ଏବଂ ସୂଚନା ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: आकाशवाणी एट 90 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।
2: अच्छा दासबाबू, आपण को घरटा 1970रे तयार हितला, राइट? हेले एपर्यंत एते स्ट्रांग केमिति अछि?
3: अरे एटा एकदम सिंपल, एवं सेहिथि पई मु सेतेबेले मोर विश्वास रखीतिली, एवं आजि मध्य चेटिनाड सिमेंट उपरे।
4: शक्ति जहां वर्ष वर्ष नुहे बरं पीढ़ी पाई रही थाए। चेटिनाड सिमेंट सुपर ग्रेड सिमेंट, 64 वर्षर दृढ़ मूल दुआ। चेटिनाड सिमेंट, द परफेक्ट कंक्रीट चॉइस।
1: सुनंतो कार्यक्रम सूचना, प्रथमे चलित अधिवेशन संपर्करे। ସନ୍ଧ୍ୟା 6:30 ଚଳିତ ଅଧିବେଶନରେ ଆଦିବାସୀ ଗୀତ କ୍ରମରେ ଶୁଣିବେ ପେଙ୍ଗା ପରଜା ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମଣ ଖରା ଏବଂ ସାଥୀ। 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ। ରିଲିକରୁ ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। ଆଜି ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ରାଜା କସିତ, କରନ ଓଜାଲା, ନେହା କକ୍କର ଏବଂ ବିଶାଲ ମିଶ୍ରା। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ 8:15। ଶିଳ୍ପୀ ହେଲେ ମୋହିନୀ ମୋହନ ସେଟ୍। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟଲାଇଟ୍ 9:16, 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନଙ୍କ ଅନୁରୋଧରେ ପ୍ରଚାର କରିବୁ ଓଡ଼ିଆ କଥା ଚିତ୍ର ଗୀତ ରାତି 10:00। ପରେ ପରେ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ରାଗ ଚୈତି, କଜରୀ। ପରିବେଷଣ କରିବେ ଶିଳ୍ପୀ ଡକ୍ଟର ସନିତା ଅନିତା ସେନ୍। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମେଶ ପଟ୍ଟନାୟକ, ଭୁବନେଶ୍ୱରୀ ମିଶ୍ର, ଯୁଗଳ କିଶୋର ପାତ୍ର, ଅର୍ଚ୍ଚନା ଲାଟ, ଶଙ୍କର ପ୍ରସାଦ ଦତ୍ତ ଏବଂ ମମତା ମିଶ୍ର। 6:30 ରହିଛି କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ଉପସ୍ଥାପନା ସଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଚାଷର କଥା ପାଇଁ ସମୟ ରହିଛି 7:40। 7:45 ପ୍ରଚାର କରିବୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଏଥିରେ ଶୁଣିବେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ଗୀତା ଦାସ ଏବଂ ଶ୍ରୀକାନ୍ତ ଦାସ। କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରିବୁ 8:30। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ 9:00 ଶୁଣିପାରିବେ। 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଗାମୀକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ରହିଛି ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିଛନ୍ତି କାଶୀନାଥ ବିଶି ଏବଂ ସାଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ଅର୍ଜୁନ ଚରଣ ସାମଲ, ସସ୍ମିତା ମହାପାତ୍ର, ମନ୍ମଥ ମିଶ୍ର ଏବଂ ବିଦ୍ୟୁତ୍ ପ୍ରଭା ପାଲିତ। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ଦିନ 1:10। ଦିନ 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ହିନ୍ଦୀ କଥାଚିତ୍ର ଗୀତ। ଯୁବବାଣୀରେ ଶୁଣିବେ ସାପ୍ତାହିକ କାର୍ଯ୍ୟକ୍ରମ ଅପରାହ୍ନ 5:00।

0: 30 ମିନିଟ୍ରେ, ସନ୍ଧ୍ୟା 6:30ରେ ଲୋକଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ହରିପ୍ରିୟା ଦେବୀ ଏବଂ ସାଥୀ। ରାତି 7:25ରେ ଜିଲ୍ଲା ଅଞ୍ଚଳ କ୍ରମରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଏବଂ 7:30ରେ କାର୍ଯ୍ୟକ୍ରମ ବନାନି। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରିବୁ ଦେଶବନ୍ଦନା ରାତି 8:00। ଶିଳ୍ପୀମାନେ ହେଲେ ସିଦ୍ଧାର୍ଥ ମିଶ୍ର, ଶୈଳଭମା ମହାପାତ୍ର ଏବଂ ପ୍ରୀତିନନ୍ଦା ରାଉତରାୟ। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟଲାଇଟ୍ 9:15। 9:30ରେ ଶୁଣିବେ ଯୁବା ଭାରତୀ ଏବଂ ରାତି 10:00ରେ ରହିଛି ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ବିଜ୍ଞାପନ ଏବଂ ସୂଚନା ପରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଏବଂ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସଚେତନ ରୁହନ୍ତୁ ଏବଂ ଅଂଶୁଘାତରୁ ନିଜକୁ ରକ୍ଷା କରନ୍ତୁ।
1: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
5: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
4: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
5: मैं आपको निमंत्रण देता हूँ।

ବିବାହ ନିମନ୍ତେ ଧାଙ୍ଗଡ଼ାମାନେ ଧାଙ୍ଗଡ଼ିମାନଙ୍କୁ ଦେଖିବାକୁ ଭିନ୍ନ ଗ୍ରାମକୁ ଯାଇଥାନ୍ତି ଏବଂ ଗୀତ ମାଧ୍ୟମରେ ସେମାନେ ପ୍ରଲୋଭନ ଦେଖାଇ କନ୍ୟା ପିଲାର ମନକୁ ଆକର୍ଷଣ କରିଥାନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା ପେଙ୍ଗପରଜା ଭାଇ ଭଉଣୀମାନଙ୍କ କନ୍ୟା ସୂତ୍ରେବା ଗୀତ।

0: ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ପେଙ୍ଗା ପରଜା ଗୀତ, ପରିବେଷଣ କରିଥିଲେ ଲକ୍ଷ୍ମଣ ଖରା ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତ
3: ବଣ୍ଡା ଏବଂ କୋୟାଙ୍କୁ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଦେଶରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆସନ୍ତାକାଲି ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟ କୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡେ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି। ମାତ୍ର 17% ଭୋଟରଙ୍କର ଲଜିକାଲ ଏରର୍ ବାହାରିଲାଣି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ୍ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ଉଚିତ ଯତ୍ନ ପାଉଛନ୍ତି, ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160ଟି ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 1184ରେ ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିସ ଏଇଡିପି ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11ଟି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଇଡିପି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ବର୍ଷ ପାଇଁ ଶିକ୍ଷାନବିସ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ତାରିଖ ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800 1178 00ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବ ମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

0: ପାଦ ପୁଣି ଥରେ ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶିକ୍ଷାରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି, ଫଳରେ ସାଧାରଣ ସେବା ପ୍ରଦାନ ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିତ୍ତିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ, ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବା

ପରିବାରରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।

ଆଜିର ପ୍ରସଙ୍ଗରେ ଶୁଣିଲେ ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଆଇବାକାଲଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ନୁ ଏତକା ବୁସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ ନୁ ସେପ୍ଟେମ୍ବର ମାସ ଭିତରେ ହେବା ସ୍ୱାଭାବିକ ନୁ କମ୍ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ଏଥର ପୂରା ଖବର। ରାଜ୍ୟ ଆଇବାକାଲଠାନୁ ଭୋଟର ତାଲିକାତି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହେବା। ତାର ଆଗନୁ ଆଜି ଭୁବନେଶ୍ୱରର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀତି କହିଛନ୍, ଇ ପ୍ରକ୍ରିୟାତି 38,123 ଜନ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ 27,000 ନୁ ଏତକା ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆତି ସାଧାରଣ ଲୋକେ ଭୋଟର ଆଇଡିର ସଂଶୋଧନ କରିପାରିବେ। ଏହାଦେତ 3,163,323 ଜନ ଭୋଟରଙ୍କର ମେପିଂ ଶେଷ ହୋଇଛି। ଫି ଭୋଟରକୁ 2 ଫର୍ମ ଦିଆଯିବା। ଏସ୍ଆଇଆର୍ ପ୍ରକ୍ରିୟା ଆଇବା ମାସ 28 ତାରିଖ ତକ ଚାଲିବା ବୋଲି ଶ୍ରୀ ଗୋପାଳନ କହିଛନ୍।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ ଯାଏ ଗାର ଗାରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ ଅଛି, ସେ ଅନୁଯାୟୀ ଗାର ଗାରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ ଅଫ୍ ପୋଲିଂ ଷ୍ଟେସନ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ଲାଗି ଚାଲିଥିବା ଘର ଗଣନା ପ୍ରକ୍ରିୟାକେ ନଜରଦି ରଖିକରି ସମୟାଧାରିଜ କରାଯାଇଛି। ଅଣ ଭାରତୀୟମାନଙ୍କୁ ତାଲିକାନୁ ବାଦ ଦିଆଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ଭୋଟର

www.eci.gov.in ନୁ ଫର୍ମ ଡାଉନଲୋଡ୍ କରିପାରିବେ। ଇ ଫର୍ମକେ ଭରିକରି ପୋର୍ଟାଲ ଜରିଏ ଅନ୍ଲାଇନ୍ ଅପଲୋଡ୍ କରିପାରିବେ। ଫର୍ମ ଭରବାର୍ତ୍ତି କେନ୍ସି ପ୍ରକାରର ସମସ୍ୟା ଦେଖାଦେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରଙ୍କୁ ସାହାଯ୍ୟ କରିବେ। ପୁରୀ ସମୁଦ୍ର ଖଣିନ ବାଲୁକା କଳା ଜରିଏ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଉପରେ ସଚେତନତା ବାର୍ତ୍ତା ଦିଆଯାଇଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ଏହି ବାଲୁକା କଳାକେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଉଦ୍ଘାଟନ କରିଛନ୍। ଓଡ଼ିଶାନ ଏସ୍ଆଇଆର୍ର ସଫଳତା କାମନା କରିବା ସହିତ ଲୁକୁ ଇ ପ୍ରକ୍ରିୟାଥି ସାମିଲ ହୋଇକରି ସହଯୋଗ କରିବାରକେ ସେ ନିବେଦନ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଭୁବନେଶ୍ୱର ଲୋକସେବା ଭବନ ହେବାରକେ ଥିବା ବୈଠକଟି 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବା। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବା 1 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ମୁଲ୍ ହେବା। ଗଲା ଏପ୍ରିଲ 27 ହେବାରକେ ଥିବା ଶୁଣାଣି ଲାଗି ଆଗନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଏ ଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିଲାଗି ସେମାନଙ୍କୁ ଫେର୍ଘାଏ ପଞ୍ଜୀକରଣ କରବାରକେ ନାଇଁ ପଡ଼େ। ସ୍ୱଚ୍ଛ ଶକ୍ତି ଯାତ୍ରାଥି ଭାରତ ଐତିହାସିକ ମାଇଲଖୁଣ୍ଟା ସ୍ଥାପନା କରିଛି। ସାମାଜିକ ଗଣମାଧ୍ୟମ ଜରିଏ କେନ୍ଦ୍ର ନୂତନ ଆଉ ନବକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ଦେଶର 40 ପରିବାର ଛତ୍ ଉପରେ ସୌର ଶକ୍ତି ବ୍ୟବସ୍ଥା କରିଛନ୍। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍, ଯୋଜନାଥି ନାଗରିକମାନେ ଶକ୍ତି ଉପଭୋକ୍ତା ସହିତ ଶକ୍ତି ଉତ୍ପାଦକ ବିଲ୍ ହୋଇପାରିଛନ୍। ପରିବାରମାନଙ୍କର ବିଜୁଳି ଖର୍ଚ୍ଚା କମିଛେ ଆଉ ସରକାରଙ୍କଠାରୁ ରିହାତି ପାଇବା ଋତୁରୁ ସେମାନଙ୍କର ବିଜୁଳି ବିଲ୍ ବହୁତରେ କ୍ଷେତ୍ରଟି ଶୂନକେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ଥିବା ଘର ଦେଶେ ଶକ୍ତି ସୁରକ୍ଷା ପରିବେଶ ସନ୍ତୁଳନ ଆଉ ବିକଶିତ ଭାରତ ଦିଗେ ଆତ୍ମନିର୍ଭରଶୀଳତା ପ୍ରଦର୍ଶନ କରୁଛେ ବୋଲି ମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଘର ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବୟସେ ପରଲୋକ ହୋଇଛି। ସେ ଜଣେ ଦକ୍ଷ ପ୍ରଶାସକ ଆଉ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ନାଁ କରିଥିଲେ। ପ୍ରସାର ଭାରତୀନ ଭିନ୍ ଭିନ୍ ପଦ ପଦବୀଥି ସେ ସଫଳତାର ସହିତ କାମ କରିଥିଲେ। ସେ ଜଣେ ସାହିତ୍ୟ ଅନୁରାଗୀ ଆଉ ଭଲ ବକ୍ତା ଭିଲ୍ ଥିଲେ। ଦୂରଦର୍ଶନ ଥି ଲମ୍ବା କାର୍ଯ୍ୟକାଳ ଭିତରେ ଶ୍ରୀମତୀ ରଥ ନୂଆ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରଟି ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କର ବିୟୋଗ ଥି ଗଣମାଧ୍ୟମ ସହିତ ଭିନ୍ ଭିନ୍ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍। ପୁରୀ ସ୍ୱର୍ଗଦ୍ୱାରନ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଉ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ସହଯୋଗତି ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକଟି ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଟି ପୋକ୍ସୋ ଆଇନ ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ସମାଧାନ ସମାରୋହ ଜରିଏ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଆଇନ ବାବଦ ସମସ୍ୟାର ବିଲ୍ ସମାଧାନ କରାଯାଇଛି। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନ ସଭାଗୃହନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ନ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରାଯାଇଥିଲା। ବିଧାୟକ ସରୋଜ କୁମାର ପ୍ରଧାନ, କନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇକରି ଜିଲ୍ଲାର ଉନ୍ନୟନ ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରୋଜଗାର ତିଆରି ଲାଗି ଗୋଟିଏ ଇନ୍ଭେଷ୍ଟର ମିଟ୍ର ଆୟୋଜନ ଆଉ ଶ୍ରମଭିତ୍ତିକ ଶିଳ୍ପ ସଂସ୍ଥା ସ୍ଥାପନା ଲାଗି ବିଧାୟକ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଯୁବ ଆଉ କ୍ରୀଡ଼ା ବିଭାଗ ତରଫୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143 ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ଏଏନ୍ଏମ୍ ପରିସନ୍ନ ହୋଇଥିବାର ସଭାତି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଆଗର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗ ଦେଇକରି ରାଷ୍ଟ୍ରସେବା ଉପରେ ମତ ରଖିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ମଣ୍ଡି ସମସ୍ୟା ଆଉ ଧାନଘିନା ପ୍ରକ୍ରିୟା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆଉ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପୃଷ୍ଟି ପ୍ରମୁଖ ଇତି ଉପସ୍ଥିତ ଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବତି ଆଇବା ଜୁନ୍ ନୁ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକ ନୁ କମ୍ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଆକଳନ କରାଯାଇଛି। ନୂଆଦିଲ୍ଲୀନ ଆଇଜ୍ ଇ ବଛରର ମୌସୁମୀ ଋତୁ ବାବଦେ ହୋଇଥିବା ସାମ୍ବାଦିକ ସମ୍ମିଳନୀଟି ଗଣମାଧ୍ୟମକେ ସୂଚନା ଦେଇକରି

0: ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲାଗି ହେଉଥିବା ବର୍ଷାର ପରିମାଣ 90% ରହିବା, ମୌସୁମୀ ଋତୁତି ଏଲ୍ନିନୋ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଆଇବା ଜୁନ୍ ମାସେ ଦେଶେ ସ୍ୱାଭାବିକ ନୁ କମ୍ ବର୍ଷା ହେବା ବୋଲି ଅନୁମାନ କରାଯାଇଥିବା ବେଳେ ଓଡ଼ିଶାନ ଜୁନ୍ ମାସେ ସ୍ୱାଭାବିକ ନୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତି ପରିବର୍ତ୍ତନ ଦେଖିବାରକେ ମିଳିଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଉ ମହାରାଷ୍ଟ୍ରନ ଜବର ଖରା ଲାଗି ସତର୍କତା ଜାରି କରାଯାଇଛି। ସେ ସମୟ ଭିତରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଆଉ ଦକ୍ଷିଣ ଉପଦ୍ୱୀପ ଇଲାକାନ ସ୍ୱାଭାବିକ କି ତାନୁ ଏତକା ବର୍ଷା ହେବାର ସମ୍ଭାବନା ରହିଛି। 2030 ମସିହା ତକ ସାରା ପୃଥିବୀନ ଗରମ ବଢ଼ବା ବୋଲି ବିଶ୍ୱ ପାଣିପାଗ ସଂଗଠନ ତରଫରୁ କୁହାଯାଇଛି। 2026-2030 ମସିହା ଭିତରେ ଫି ବଛର ହାରାହାରି ବିଶ୍ୱ ତାପମାତ୍ରା 1850 ମସିହାନୁ 1900 ମସିହା ତୁଳନାତି 1.3 ଡିଗ୍ରୀ ନୁ 1.9 ଡିଗ୍ରୀ ସେଲସିୟସ ଏତକା ରହିବା।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत

0: 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲନିନୋ ସ୍ଥିତି ପରିବର୍ତ୍ତନ ଦେଖିବାରକେ ମିଳିଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଉ ମହାରାଷ୍ଟ୍ରନ ଜବର ଖରା ଲାଗି ସତର୍କତା ଜାରି କରାଯାଇଛି। ସେ ସମୟ ଭିତରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଆଉ ଦକ୍ଷିଣ ଉପଦ୍ୱୀପ ଇଲାକାନ ସ୍ୱାଭାବିକ କି ତାନୁ ଏତକା ବର୍ଷା ହେବାର ସମ୍ଭାବନା ରହିଛି। 2030 ମସିହା ତକ୍ ସାରା ପୃଥିବୀନ ଗରମ ବଢ଼ବା ବୋଲି ବିଶ୍ୱ ପାଣିପାଗ ସଂଗଠନ ତରଫ କୁହାଯାଇଛି। 2026-2030 ମସିହା ଭିତରେ ଫି ବଛର ହାରାହାରି ବିଶ୍ୱ ତାପମାତ୍ରା 1850 ମସିହାନୁ 1900 ମସିହା ତୁଳନାତି 1.3 ଡିଗ୍ରୀ ନୁ 1.9 ଡିଗ୍ରୀ ସେଲସିୟସ ଅତ୍କା ରହିବା।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଜବର ଗରମ ଆଉ ପାନୀର ସମସ୍ୟାର ମୁକାବିଲା ଲାଗି ଆକ୍ତୁରା ପ୍ରସ୍ତୁତ ରହିବାରକେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନମାନଙ୍କୁ ପରାମର୍ଶ ଦେଇଛନ୍। ଖରା ସମିଆତି ବାହାରକେ ନାଇଁ ଯିବାର, ଭରପୁର ମାତ୍ରାତି ପାନ ପିଇବାର, ଛୁଆ ଓ ବୟସ୍କମାନଙ୍କର ଯତ୍ନ ନେବାରକେ ବିଲ୍ କୁହାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଉତ୍ତରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ତାଙ୍କର ପ୍ରତିକ୍ରିୟାଟି କହିଛନ୍।
2: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟଟା ଯେମିତି ପ୍ରେଡିକ୍ସନ୍ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ୍ ରହିବାର
0: ସୁବିଧା। ରାଜ୍ୟ ଆଇବାକାଲଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଏତକା ବୁଥସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ହେବା ସ୍ୱାଭାବିକନୁ କମ୍ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟ
2: ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର, ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୁରକ୍ଷିତ କରିବା ଏବଂ ଅବୈଧ କରିବା ଅତ୍ୟନ୍ତ ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଏବଂ G13 ସୀମାନ୍ତ ଆଉଟପୋଷ୍ଟ କରିବା ପରେ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ପ୍ରତିଷ୍ଠା ଆଧୁନିକ ବାଡ଼ର ଉପଯୋଗ ଗ୍ରେଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନ ଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ବଳିଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସର୍କ୍ରିକ୍ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ 2,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା

0: ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି, ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए, उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र के शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି। ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ।

0: ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନା ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି। ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନା ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ଭାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
3: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ, ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11:00-3:00 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
1: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ।
4: ପାରଳାଖଣ୍ଡ ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ୍ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ୍ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନ୍ର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା, ରାଓ ଉଦୟଗିରି, ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 83 ମୋବାଇଲ ଫୋନ୍ ଚୋରି ହୋଇଥିଲା। ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାରଳାଖଣ୍ଡ ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା

0: ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନାସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ବେଲା ବେଲେ ବୋଲ ଆମେ ପେନ୍ ବୋତଲ ଧରିଥିବାର ପଡ଼ବା।
1: ପେନ୍ ବୁତଲେ କେଟା ବୋଲଛୁ ରେ ଭେ, ଯେତକି ଅଧିକା ଯଦି ଧରି ପାରୁଛୁ ବେଲେ ତ ଭଲ
0: ହେ,
1: କାଁ ଯେ କି ଆମର ଦେଖ ଘର ଯାକର ସବେ ମିଶି କରି ଖେତ କେ କାମ ବି କରି ଯାଉଛୁ ବୋଲ ତ
0: ହେଇ,
1: ହେତିନେ ଯଦି ଗୋଟେ ବୋତଲ ଧରଲୁ ବେଲେ ତ କାମ ନେଇ ଦିଏ, ଯେତକି ଲୋକ ଯାଉଛୁ ହେ ହିସାବେ ନେ ଯଦି ପେନ୍ ଧରି କରି ଯିମୁ ବେଲେ ରେ ଭେ ବନେ
0: ବନେ ତ ହେ,
1: ଝାଲ ଯେନ୍ତା ଗମ ଗମ ବାହାରୁଛେ ଯେ ଜଳୀୟ ଅଂଶର ଦେହିର ଝାଲ ନେ ପଲେଇ ଯାଉଛେ,
0: ପଲେଇ ତ ଦଉଛେ,
1: ତ ଆମେ ଯଦି ହେ ହିସାବେ ନେ ପେନ୍ ନେଇ ପିମୁ ବେଲେ ଆମର ଦେହିର ଜଳୀୟ ଅଂଶ କମି ଯିବା। ଆର ଗୋଟେ କଥା ବୋଲଛେ ରେ ଭେ, ଖାଲି ସାଧା ପେନ୍ ବୋଲି କରି ନେଇ କହିବାର, ତାର ସଙ୍ଗେ ସଙ୍ଗେ ଯଦି ଲେମ୍ବୁ ପେନ୍ ହଉଛେ କି ତିତୋରାଣୀ ପେନ୍ ହଉଛେ କି ଆମେ ତିଖୁର ପେନ୍ ବି ବନେଇ କରି ପିସୁ, ଆରୁ ପଏଡ ପେନ୍ ଯଦି ମିଲୁଛେ ବେଲେ ଭଲ କଥା, ଆମେ ପିଇବା କଥା, ଆମର ଦେହ ଲାଗି ଭଲ ହେ।
0: ଆରୁ ନାନୀ ତାର ସଙ୍ଗେ ସଙ୍ଗେ ବଲ ଇ ଖରବୁଜା ଖଣେ କି କାକରି ଖଣେ ମିଳିଲେ ହେଟା ବି ଖାଇଲେ ବନା
1: ହୁଏ, ଇଟା ତ ଆମର ପେଟ କେ ଥଣ୍ଡା କରସି ଇ ଫଲ ମନେ ନେଇ କେରେ ଭେ
0: ହଇ। ଆର ଗୋଟେ କଥା ନାନୀ, ଆମେ ଘରୁ ଭଟାକେ ଗଲା ବେଲେ ଚପଲ ର ବ୍ୟବହାର କରମୁ, ତାର ସଙ୍ଗେ ସଙ୍ଗେ ସୂତି କପଡା ପିନ୍ଧମୁ କାଁ ବୋଲଛେ
1: ହୁଏ, ଆର ଛତା ଗୋଟେ ଯଦି ଧରି କରି ଯୋଉଛୁ
0: କି
1: ଟୋପି ଗୋଟେ ପିନ୍ଧୁଛୁ
0: ହଇ,
1: କି ଆମର ଚାଷୀ ଦଦା ମାନେ ପଗଡି ବି ବାନ୍ଧସନ୍ ବୋଲ ତୁ
0: ହଇ,
1: ହେନ୍ତା କଲେ ବି ଆମର ମୁଡେ ନେ ଖରା ନେଇ ବାଜେ
0: ହଇ।
1: ଆର ତୁ ଯେନ୍ ସୂତି କପଡା ବେଲୁ, ସୂତି କପଡା ଟିକେ ଢିଲା ହେଇଥିବା ଆର ହାଲକା ରଙ୍ଗର ହେଇଥିଲେ ଖୁବ ବନେ, ଯେନ୍ତା କି ଆମେ ଟିକେ ଖୋଲା ଲାଗିଲେ କାମ ବି କରବା ଲାଗି ଭଲ ଲାଗ୍ସି କି ନିରେ ଭେ।
0: ଯେ ନାନୀ, ସବୁଥିର ମୂଲ କଥା ହେଲା ସଚେତନର କଥା।
1: ହଁ,
0: ଆମେ ଯଦି ଜାଗତିଆର ହେଲୁ ଆରୁ ତିଆର କରି ଆମେ ସତର୍କ ହେଇକରି କାମ କବାର କଲୁ, ଆମେ ଇ ଯେନ୍ ଗରମ ଠାରୁ ରକ୍ଷା ପାଇ ପାରମୁ ବୋଲଛେ।
1: ଆର ଗୋଟେ କଥା ମୁଇଁ କହି ଦଉଛେ ରେ ଭେ, ଆମର ଚାଷୀ ଭାଇ ବହିନ ମାନ ତ ଖରା ନେ କାମ କରୁଛୁ ବୋଲ ତୁ, ମାତର୍କ ଯଦି ଯାକେ ଝାଉ ମାରିଲା ପରା ଲାଗଲା କେନ୍ତା କେନ୍ତା ଲାଗଲା ବେଲେ ଆର ଡେରି ନେଇ କରବା କଥା ନା, ଛାଇ ପାଖେ ଆସିକରି ଧୁକା ଧୁକି କରି ହି କରି ସାଙ୍ଗେ ସାଙ୍ଗ ହସ୍ପିଟାଲ କେ ନେବାକେ ପଡବା, ଆର ଡାକ୍ତର ଆଜ୍ଞା ଯେନ୍ତା ପରାମର୍ଶ ଦେବେ ଯେନ୍ତା କଥା କହିବେ ସେ ହିସାବେ ନେ କାମ କଲେ ଆମେ ଭଲ ହି ଯିମୁ।
0: ଏଇଟା ତ ଆମର ମାନେ ଲୋକର କଥା କହିଲୁ ବଲ, ମାତ୍ର ଆମେ ଯେନ୍ ଗାଈ ବୁଛରା ରଖିଛୁ ଛେଲ ମେଳା ରଖିଛୁ ସେମାନଙ୍କେ ବି ଆମେ ଯତ୍ନ ପାତନ କରବାର ପଡ଼ବା
1: ନିଶ୍ଚୟରେ ଭେ।
0: ଆରୁ ବନେ ବେଲ ନେ ହୁନ ହୁନ ଗାଈ ବୁଛରାକେ ଓହରେ ଆଣିକରି ଗୁଆଲ ନେ ଏଇ ଥିର ମଡ଼ ଫୁଟେ ଦେମୁ ପେନ୍ ଫୁଟେ ଦେମୁ ଆର ବନେ କରି ଯତ୍ନ ପାତନ କରମୁ କାଁ ବୋଲଛେ।
1: ସତ କଥା ନା, ଇମାନଙ୍କର ଯଦି ଯତ୍ନ ପାତନ ଠିକ ହିସାବେ ନେ ନେମୁ ବେଲେ ରେ ଭେ ସେମାନେ ବି ଆମକେ ହେନ୍ତା ଲାଭ ଦେବେ
0: ଦେବେ। ଯେ ନାନୀ ତୁ ଆର ମୁଇଁ ତ ଏଇଟା କଥା ହେଲୁ ବୋଲନୁ, ଆମ ରେଡ଼ିଓ ମାଧ୍ୟମରେ ଯେନ୍ ଦଦାମାନେ ନାନୀମାନେ କକାମାନେ ଦଦାମାନେ କଥାବାର୍ତ୍ତା ଆମର ଶୁଣୁଛନ୍, ସେମାନେ ବି ଆମର କଥା ଶୁଣିକରି ନିଶ୍ଚୟ ଜାଗତିଆର ହେଇକରି ସେମାନେ ବି ସତର୍କ ରହିବେ କାଁ ବୋଲଛେ।
1: ହଁ ନିଶ୍ଚୟ ରହିବେ ରେ ଭେ। ମାତର୍କ ତୋର ମୋର କଥା ଭିତରେ ଆଜି ଆମର ଶିଳ୍ପୀ ଦଦାକେ ଖବର ଦେଇଥିଲୁ କି କେନ୍ତା ଯେ ତାଙ୍କର ଦଲ ବଲ କେ ଧରିକର ଆଇସଛନ୍।
0: ହଁ ହଁ ହଁ, ଖବର ଦେଇଥିଲି ମୁଇଁ ତ ଦେଖିଲି ନା ବୋଲ, ତ ଇ ଦଦାମାନଙ୍କେ ତୋର ମୋର ତରଫୁ ଗୋଟେ ଅନୁରୋଧ କରୁ, ସେମାନେ ଗାନା ବାଜନା କରି କରି ଆମର ମନ କେ ଖଣେ ଉଲ୍ଲାସ କରବେ କାଁ ବୋଲୁଛେ।
1: ହଁ ଚାଲ ଶୁନୁ
0: ଶୁନୁ।

0: ରଖିବାକୁ ପଡ଼ିବ
1: ଆଚ୍ଛା
0: ଏବଂ 18 ସପ୍ତାହ ପରେ ଏମାନେ ଅଣ୍ଡା ଦେବା ଆରମ୍ଭ କରିବେ ଏବଂ ବର୍ଷକୁ 320 ରୁ 330 ଅଣ୍ଡା ଏମାନେ ଦେଇଥାନ୍ତି ଯଦିଓ ମୁଁ ଆପଣଙ୍କୁ କହିଛି କୁକୁଡ଼ା ପାଳନ ମୁଖ୍ୟତଃ 2 ପ୍ରକାର ଆପଣ ଆଉ ଗୋଟେ ପ୍ରକାର କୁକୁଡ଼ା ପାଳନ କରିପାରିବେ ଯୋଉଟାକି ଯାହାର ଉଦ୍ଦେଶ୍ୟ ହେଉଛି ଯେ ଉଭୟ ଉଦ୍ଦେଶ୍ୟରେ ଆପଣ ମାଂସ ବି ସେ କୁକୁଡ଼ାକୁ ପାଇପାରିବେ ଏବଂ ସେଟା ଅଣ୍ଡା ବି ପାଇପାରିବେ ଯୋଉଟାକି ଆମର ଗାଁରେ ଭାଇ ଭଉଣୀ ମାନେ ଚାଷୀ ଭାଇ ଭଉଣୀ ମାନେ ଘର ଅଗଣାରେ ପାଳନ କରିପାରିବେ କୁକୁଡ଼ା ପାଳନକୁ ମୁଖ୍ୟତଃ 3ଟି ପଦ୍ଧତିରେ କରାଯାଏ ଗୋଟେ ହେଉଛି ମୁକ୍ତ ଆଙ୍ଗନରେ ବା ଘର ଅଗଣାରେ କୁକୁଡ଼ା ପାଳନ ତାକୁ ଇଂରାଜୀରେ ଏକ୍ସଟେନ୍ସିଭ୍ ସିଷ୍ଟମ୍ କୁହାଯାଏ ଆଉ ଗୋଟେ ହେଉଛି ଅର୍ଦ୍ଧ ସଘନ ପଦ୍ଧତିରେ କୁକୁଡ଼ା ପାଳନ ବା ସେମି ଇଣ୍ଟେନ୍ସିଭ୍ ସିଷ୍ଟମ୍ ଆଉ ଗୋଟେ ହେଉଛି ସଘନ ପଦ୍ଧତିରେ କୁକୁଡ଼ା ପାଳନ ବା ଇଣ୍ଟେନ୍ସିଭ୍ ସିଷ୍ଟମ୍ କୁକୁଡ଼ା ପାଳନ କରାଯାଇଥାଏ
1: ଆଚ୍ଛା ଏ ଯୋଉ ଘର ଅଗଣାରେ ଯୋଉ କୁକୁଡ଼ା ପାଳନ କଥା କହିଲେ ଅନ୍ୟ ପଦ୍ଧତି ଯୋଉଗୁଡ଼ିକ ଆପଣ କହିଲେ ୟା ମଧ୍ୟରେ କିଛି ପାର୍ଥକ୍ୟ ରହିଛି ଫରକ ରହିଛି
0: ଭଲ ପ୍ରଶ୍ନଟି ଆପଣ ପଚାରିଛନ୍ତି ଦେଖନ୍ତୁ ଘର ଅଗଣାରେ ଯୋଉ କୁକୁଡ଼ା ପାଳନ ଆମେ କହୁଛୁ ଏଥିପାଇଁ କିଛି ଜାଗା ଦରକାର ନାହିଁ ଆପଣ ଘରେ ଯୋଉ ଖୋଲା ଜାଗା ଅଛି ତା ଭିତରେ ଆପଣ କୁକୁଡ଼ା ପାଳନ କରିପାରିବେ ଯେତେବେଳେ ଆପଣଙ୍କର ଖୋଲା ଜାଗା ଅଛି ତା ଭିତରେ କୁକୁଡ଼ା ପାଳନ କରୁଛନ୍ତି ଏଥିପାଇଁ ଆମେ ଆପଣଙ୍କୁ ଉପଦେଶ ଦଉଛୁ ଯେ ଆପଣ ଯଦି ଘର ଅଗଣାରେ କୁକୁଡ଼ା ପାଳନ କରିବେ ଆପଣ 20ରୁ 25ଟା କୁକୁଡ଼ା ରଖିପାରିବେ ଏବଂ ଏହାଦ୍ୱାରା କ'ଣ ହେବ ଆପଣଙ୍କ ପରିବାରର ପ୍ରାଣିଜ ପୁଷ୍ଟିସାର ପୋଷଣର ସମାଧାନ ବି ହେଇପାରିବ ଏବଂ ଏହାଦ୍ୱାରା ଆପଣ ଲାଭବାନ ବି ହେଇପାରିବେ ବର୍ତ୍ତମାନ ମୁଁ ଆପଣଙ୍କୁ ଜଷ୍ଟ ଏହାର କେତେଟା ଫାଇଦା ବତେଇବାକୁ ଚାହୁଁଛି ଯୋଉ ଘର ଅଗଣାରେ କୁକୁଡ଼ା ପାଳନ ଏଥିରେ କିଛି ଖର୍ଚ୍ଚ ଦରକାର ନାହିଁ ଏବଂ ପରିଶ୍ରମ ବହୁତ କମ୍ ଲାଗିଥାଏ ଏଥିରେ ଆପଣଙ୍କୁ ଅଧିକ ଜମିର ମଧ୍ୟ ଆବଶ୍ୟକ ନାହିଁ ଆପଣ ଘରେ ଯୋଉ ଟିକେ ଖୋଲା ଜାଗା ଅଛି ସେଥିରେ କରିପାରିବେ ଏବଂ ଏହାକୁ ଆପଣ ସୁବିଧାରେ ସମ୍ଭାଳି ପାରିବେ ଘରେ ଯୋଉ ମା ଭଉଣୀ ମାନେ ଅଛନ୍ତି ତାକୁ ଏମାନଙ୍କର ଅତି ସହଜରେ ତାଙ୍କର ଯତ୍ନ ନେଇପାରିବେ ଇଭିନିଂ ଛୋଟ ଛୁଆଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାଙ୍କର ଯତ୍ନ କରିପାରିବେ ଏବଂ ଏଇ କୁକୁଡ଼ା ଯଦି ଆପଣ ପାଳନ କରିବେ ଘର ଅଗଣାରେ ଆପଣ ଏହାର ଲାଭ ଫେରସ୍ତଟା ବି ଶୀଘ୍ର ପାଇପାରିବେ କାରଣ ଯୋଉ ଅଙ୍ଗିରା କୁକୁଡ଼ା ଗୁଡାକ ଆପଣ ପାଳନ କରିବେ ତାକୁ ଆପଣ 12 ସପ୍ତାହରେ ଯଦି ବିକିଦେବେ କିଛି ପଇସା ଫେରିପାଇବେ ଏବଂ ଯୋଉ ମାଇ କୁକୁଡ଼ା ଗୁଡାକୁ ଆପଣ ରଖିଛନ୍ତି 18 ସପ୍ତାହ ବା 20 ସପ୍ତାହ ପରେ ସେମାନେ ଯେତେବେଳେ ଅଣ୍ଡା ଦେବା ଆରମ୍ଭ କରିବେ କିଛି ଅଣ୍ଡା ଆପଣ ବି ଖାଇବେ କିଛି ଅଣ୍ଡା ବିକିକରି ଆପଣ ଲାଭବାନ ନେଇପାରିବେ ତ ମୋ ମତରେ ଯଦି ଆମେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂର କରିବା ପାଇଁ ଚାହୁଁଛେ ତାହେଲେ ଏଇ ଘର ଅଗଣାରେ କୁକୁଡ଼ା ପାଳନକୁ ପ୍ରୋତ୍ସାହିତ କରିବା ଦରକାର
1: ନିଶ୍ଚିତ ଭାବରେ ଆଚ୍ଛା ଆଉ ଗୋଟିଏ କଥା ଯୋଉ ଧରନ୍ତୁ ଘର ଅଗଣା ଯୋଉ କୁକୁଡ଼ା ପାଳନ କୋଉ କୋଉ ବିଷୟ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡିବ ସେଠି କହିବେ
0: ଘର ଅଗଣାରେ ଯଦି ଆପଣ କୁକୁଡ଼ା ପାଳନ କରୁଛନ୍ତି ମୁଖ୍ୟତଃ ଆପଣଙ୍କୁ 5ଟି ବିଷୟ ଉପରେ ଗୁରୁତ୍ୱ ଦେବା ଦରକାର
1: ଆଚ୍ଛା
0: ପ୍ରଥମଟା ହେଉଛି କୋଉ ପ୍ରକାର କୁକୁଡ଼ା ଆପଣ ରଖିବେ ଯାହାକୁ ଆମେ କହୁଛୁ କୁକୁଡ଼ା ପ୍ରଜାତି ସାଧାରଣତଃ ଯଦି ଆପଣ ଘର ଅଗଣାରେ କୁକୁଡ଼ା ପାଳନ କରୁଛନ୍ତି ତାହେଲେ ଆମେ କହିବୁ ଯୋଉ କୁକୁଡ଼ା ଗୁଡାକ ଉଭୟ ଉଦ୍ଦେଶ୍ୟ ପାଇଁ ପାଳନ କରିପାରିବେ ସେ କୁକୁଡ଼ାରୁ ଆପଣଙ୍କୁ ମାଂସ ବି ମିଳିପାରିବ ଏବଂ ଅଣ୍ଡା ବି ପାଇପାରିବେ ସେହିଭଳିଆ କୁକୁଡ଼ା ଆପଣ ବାଛନ୍ତୁ ଦ୍ୱିତୀୟ କଥାଟି ହେଲା କୁକୁଡ଼ା ଚିଆଁର ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ଭଲ ଭାବରେ ଆପଣଙ୍କୁ ଯତ୍ନ ନେବା ଦରକାର
1: ଆଚ୍ଛା
0: ସେଇଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷଟା ଯୋଉଟାକି ଚାଷୀ ଭାଇମାନେ ସାଧାରଣତଃ ତୃତୀୟ ବିଷୟଟି ହେଲା ଯୋଉ ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ଯୋଉ ଆପଣ ପାଳନ କରୁଛନ୍ତି ସେହି ସମୟରେ ସୁଷମ ଖାଦ୍ୟ ଦେବା ଦରକାର
1: ଆଚ୍ଛା
0: ଆଉ ଗୋଟେ ଜିନିଷ ହେଉଛି କୁକୁଡ଼ା ମାନେ ଯୋଉ ଆପଣ ପାଳନ କରିବେ ତାଙ୍କ ପାଇଁ ରହିବା ପାଇଁ ଗୋଟେ ଘରଟେ ଦରକାର ଆମେ କହୁନୁ ଯେ ଆପଣ ବହୁତ ଖର୍ଚ୍ଚ କରିକି ଘର ବନାନ୍ତୁ ସାଧାରଣ ଆପଣଙ୍କର ଘରେ ଯୋଉ ବାଉଁଶ ଅଛି ଆପଣଙ୍କ ଘରେ ଯୋଉ ମାଟି ଅଛି ଛପର ଅଛି ତା ଦେହରେ 2-3 ହଜାର ଟଙ୍କାରେ ଆପଣ ଛୋଟ ଘରଟେ କରିପାରିବେ ଯୋଉଥିରେ କି 20ରୁ 25ଟି କୁକୁଡ଼ା ରହିପାରିବେ
1: ଆଚ୍ଛା
0: ଏଥିରେ ଆପଣ 2ଟା ଜିନିଷ ଉପରେ ଗୁରୁତ୍ୱ ଦେବେ ଯେ କୁକୁଡ଼ା ଘରକୁ ଟିକେ ବାୟୁ ଠିକ ଭାବରେ ପହିପାରୁଥିବ ଆଉ ପାଣି ତା ଭିତରକୁ ପଶୁନଥିବ ଏବଂ ବାହାରେ ଯୋଉ ଆପଣ କୁକୁର ବିରାଡ଼ି କବଳରୁ ତାଙ୍କୁ ସେମାନେ ରକ୍ଷା
1: ପାଇପାରିବେ
0: ଆଉ ଗୋଟେ ବିଷୟ ଇମ୍ପୋର୍ଟାଣ୍ଟ ହେଉଛି ଏ ଯୋଉ କୁକୁଡ଼ା ଚିଆ ମାନଙ୍କୁ ରଖିଛନ୍ତି ତାଙ୍କ ପାଇଁ ରୋଗ ପ୍ରତିରୋଧକ ଟୀକାର ବ୍ୟବସ୍ଥା କରିବା ଦରକାର
1: ପ୍ରତିଷେଧକ କେଉଁ କେଉଁ କୁକୁଡ଼ା ପ୍ରଜାତି ଆମେ ଏଇ ଯୋଉ ଘର ଅଗଣାରେ ପାଳନ କରିପାରିବା ସେ ବିଷୟରେ ଟିକେ ଧାରଣା ଦେବେ
0: ବହୁତ ବଢିଆ ପ୍ରଶ୍ନଟି ଆପଣ ପଚାରିଛନ୍ତି ଦେଖନ୍ତୁ ଆଜିକାଲି ଆମ ଭାରତରେ ବିଭିନ୍ନ ସଂସ୍ଥାନ ଦ୍ୱାରା ବହୁ ପ୍ରଜାତିର କୁକୁଡ଼ା ବିକାଶ କରାଯାଇଛି ଯୋଉଟାକି ଆପଣ ଘର ଅଗଣାରେ ପାଳନ କରିପାରିବେ ଯଦି ଦେଖନ୍ତୁ ଯୋଉ କୁକୁଡ଼ା ଗୁଡାକ ଆମେ ବ୍ୟବସାୟିକ ଭିତ୍ତିରେ ବା ଆପଣଙ୍କର ଅର୍ଦ୍ଧନ ସଖନ ପଦ୍ଧତିରେ କରୁଛୁ ଯଦି ଆପଣ ବ୍ୟବସାୟିକ ଭିତରେ ଯୋଉ କୁକୁଡ଼ା ଗୁଡାକ ଆପଣ ପାଳନ କରୁଛନ୍ତି ଯଦି ଗ୍ରାମାଞ୍ଚଳରେ ସେ କୁକୁଡ଼ା ପାଳନ କରିପାରିବେ ଆପଣ ଲାଭବାନ ହେଇପାରିବେ ନାହିଁ ଏଥିପାଇଁ ଅନ୍ୟ ପ୍ରକାର କୁକୁଡ଼ା ଗୁଡାକ ବାହାର କରାଯାଇଛି ଯେମିତି ଆପଣଙ୍କର ବନରାଜା ଗ୍ରାମପ୍ରିୟା ଶ୍ରୀନିଧି କୃଷିବ୍ରୋ କଳିଙ୍ଗ ବ୍ରାଉନ ଗିରିରାଜା କେରି ଦେବେନ୍ଦ୍ର ଇତ୍ୟାଦି ଇତ୍ୟାଦି ଆପଣ ଜାଣିଥିବେ ପ୍ରାୟ ମୁଁ ଶୁଣିଛି ଓଡ଼ିଶାରେ ମଧ୍ୟ ଆମର ବନରାଜାଟା ସମସ୍ତଙ୍କ ପାଖରେ ପରିଚିତ କାରଣ ଏ ବନରାଜାଟା ହେଉଛି ଗୋଟେ ଉଭୟ ଉଦ୍ଦେଶ୍ୟରେ ଆପଣ ଏହାକୁ ପାଳିପାରିବେ ଏଇ ଯଦି କୁକୁଡ଼ାକୁ ଆପଣ ରଖିବେ ଯଦି ଆପଣଙ୍କର ମାଂସ ପାଇଁ ଯଦି ଏହାକୁ ପାଳିବେ ଆପଣ 12 ହପ୍ତାହରେ ଅଣ୍ଡିରା କୁକୁଡ଼ାକୁ ବିକିଦେବେ
1: ଆଚ୍ଛା ଯେତେବେଳେ ଆମେ ପାଳନ କରିବା ଏଇ ଯୋଉ ବନରାଜା ହଉ ବା ଅନ୍ୟାନ୍ୟ ଯୋଉ ପ୍ରଜାତି କଥା ଆପଣ କହିଲେ କୁକୁଡ଼ା ଚିଆଁ ଆଣିବା ପାଇଁ ପଡିବ ସେ ଯୋଉ ଚିଆଁଟାକୁ

0: କେମିତି ଆମେ ଲାଳନ ପାଳନ କରିବା, ଗୁରୁତ୍ୱ କେମିତି ଦେବା, ସେ ବିଷୟ ଟିକେ କୁହନ୍ତୁ।
1: ଦେଖନ୍ତୁ, କୁକୁଡ଼ା ଚିଆମାନେ ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ଆମେ ସ୍ପେଶିଆଲ ଭାବରେ ଯତ୍ନ ଦେବା ଦରକାର। କାରଣ କୁକୁଡ଼ା ଚିଆମାନେ ଏହି ସମୟରେ ତାଙ୍କ ଶରୀରର ତାପମାତ୍ରା ବଜାୟ ରଖିପାରନ୍ତି ନାହିଁ। ତେଣୁ ଆମେ କ'ଣ କରୁ, ଯେତେବେଳେ ଆମେ କୁକୁଡ଼ା ଚିଆ ଗୁଡ଼ାକୁ ଆଣୁ, ତାଙ୍କୁ ଆମେ ଆର୍ଟିଫିସିଆଲ ଲାଇଟ୍ ବା କୃତ୍ରିମ ହିସାବରେ ଆଲୋକ ଆମେ ଦେଉ, ଯାହାଦ୍ୱାରା କି ତାଙ୍କର ଶରୀରର ତାପମାତ୍ରାଟା ସେମାନେ ବଜାୟ ରଖିପାରିବେ। ଏହା ସାଙ୍ଗେ ସାଙ୍ଗେ ଏମାନଙ୍କୁ ଏହି ସମୟରେ ସଫା ପାଣି, ଆବଶ୍ୟକୀୟ ପରିମାଣରେ ସୁଷମ ଖାଦ୍ୟ ଏବଂ ରୋଗ ପ୍ରତିରୋଧକ ଟୀକା ଦେବା ଦରକାର। 4 ସପ୍ତାହ ହେଇ ସାରିଲା ପରେ ଆପଣ ଏ କୁକୁଡ଼ା ଚିଆଁଙ୍କୁ ଘର ଅଗଣାରେ ଛାଡ଼ିପାରିବେ ଏବଂ ଆପଣ ସେମାନେ ଦିନସାରା ଏପଟ ସେପଟ ହେଇକି ଚରିକି ସେମାନେ ନିଜର କିଛି ଯୋଉଟା ଖାଦ୍ୟ ଜୀବିକା ନିଜେ ମେଣ୍ଟେଇ ପାରିବେ।
0: ତାପରେ ଆଉ ଗୋଟିଏ କଥା ଆପଣ ଯୋଉ କହୁଥିଲେ ଯେ ଖାଦ୍ୟ କୁକୁଡ଼ା ମାନଙ୍କ ପାଇଁ ଯୋଉ ମୁକ୍ତ ଅଗଣାରେ ବା ଘର ଅଗଣାରେ ଯୋଉ କୁକୁଡ଼ା ପାଳିବା, ତାଙ୍କ ପାଇଁ ଖାଦ୍ୟ କେମିତି କ'ଣ ଦେବା, କିପରି ଭାବେ ସେଥିପାଇଁ ଟିକେ ଯତ୍ନବାନ ହେବା?
1: ଦେଖନ୍ତୁ, ଆପଣଙ୍କୁ ମୁଁ ଆଗରୁ ମଧ୍ୟ କହିଛି, ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ଆପଣ ଯେଉଁ କୁକୁଡ଼ା ଚିଆଁକୁ ପାଳନ କରିବେ ସେହି ସମୟରେ ଆପଣ ଖାଦ୍ୟ ଉପରେ ନିହାତି ଗୁରୁତ୍ୱ ଦେବା ଦରକାର। ଏହି ସମୟରେ କ'ଣ କରିବେ, ଆପଣ ଯେଉଁ ସୁଷମ ଖାଦ୍ୟ ଆଜିକାଲି ବଜାରରେ ମିଳୁଛି ଆପଣ ବଜାରରୁ କିଣି ଆଣିପାରିବେ ଏବଂ କୁକୁଡ଼ା ଚିଆଁକୁ ଦେବେ। ସାଧାରଣତଃ ଗୋଟିଏ କୁକୁଡ଼ା ଚିଆଁ 4 ସପ୍ତାହ ପର୍ଯ୍ୟନ୍ତ 700-750 ଗ୍ରାମ ଦାନା ଖାଇଥାଏ। ଏହି ସମୟରେ ତାଙ୍କୁ ଆବଶ୍ୟକ ପରିମାଣରେ ସୁଷମ ଖାଦ୍ୟ ଦେବା ଦରକାର। ଯେଉଁଦିନ ସେମାନେ 4 ସପ୍ତାହ ହେଲେ ତାଙ୍କୁ ଆଉ ଆପଣ ସେ କୃତ୍ରିମ ଆଲୋକ ଦେବା ଦରକାର ନାହିଁ, ତାକୁ ଆପଣ ଘର ବାହାରକୁ ଛାଡ଼ିଦେବେ। ଆପଣ ଘର ଆଗରେ ଯେଉଁ ଅନାବନା ଖାଦ୍ୟ ଅଛି, ପୋକ ଅଛି, କୀଟ ଅଛି, ତାକୁ ଚାରଣ କରି ସେମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ। ସେମିତି ଧରନ୍ତୁ, ଚାଷୀ ଭାଇ ଭଉଣୀମାନେ ଆମର ଘରେ ବ୍ୟବହାର ହେଉଥିବା ମାନଙ୍କର ଆପଣ ଚାଉଳ ଘରେ ଚାଉଳ ପାଚୁଛନ୍ତି, ଚାଉଳରୁ କ'ଣ ହେଉଛି ଖୁଦ ବାହାରୁଛି, ସେ ଖୁଦ ବି ତାଙ୍କୁ ଦେଇପାରିବେ। ଆପଣ ଡାଲି ସଫା କରୁଛନ୍ତି, ଡାଲିର ଯେଉଁ ଚୁନିଟା ବାହାରୁଛି ତାଙ୍କୁ ଦେଇପାରିବେ, ଚୋକର ବି ଦେଇପାରିବେ, ବା ଆପଣ ଯେଉଁ ପନିପରିବା ଘର ପାଇଁ ବ୍ୟବହାର କରୁଛନ୍ତି ତାକୁ କାଟିକି ଯେଉଁ ଚୋପା ଗୁଡ଼ାକ ଫିଙ୍ଗି ଦେଉଛନ୍ତି ସେ ଚୋପା ଗୁଡ଼ାକୁ ବି ମଧ୍ୟ ଦେଲେ ସେମାନେ ଖାଇପାରିବେ। ତାପରେ ଆପଣ କ'ଣ କରିବେ, ସନ୍ଧ୍ୟା ସମୟରେ ଯେତେବେଳେ କୁକୁଡ଼ା ଛୁଆଟା ବାହାରୁ ଚରିକି ଘରକୁ ଆସିବ ସେହି ସମୟରେ ରାତି ସମୟରେ ତାକୁ ଆପଣ ଟିକେ ସଫା ପାଣିର ବ୍ୟବସ୍ଥା କରିବା ଦରକାର। ଆଉ ଗୋଟେ ସ୍ପେଶିଆଲ ଯତ୍ନ ଯେଉଁଟା ନେବା କଥା, କୁକୁଡ଼ାମାନେ ଯଦି ଅଣ୍ଡା ଦେବା ଆରମ୍ଭ କରିଲେ ଆପଣ ମନେ ରଖନ୍ତୁ, ଆପଣ କୁକୁଡ଼ାମାନଙ୍କୁ ସନ୍ଧ୍ୟାବେଳା କିଛି କ୍ୟାଲସିୟମ ସପ୍ଲିମେଣ୍ଟେସନ ଦେବା ଦରକାର। କାରଣ ଗୋଟିଏ ଅଣ୍ଡାରେ 2 ଗ୍ରାମ କ୍ୟାଲସିୟମ ଥାଏ, ତେଣୁ କୁକୁଡ଼ା ଯେଉଁ ଚାରଣ କରିକି ସେତିକି କ୍ୟାଲସିୟମ ଆପଣଙ୍କର ନିଜର ଦରକାରକୁ ସେ ମେଣ୍ଟେଇ ପାରିନଥାଏ। ଯଦି ଆପଣ କ୍ୟାଲସିୟମ ସପ୍ଲିମେଣ୍ଟେସନ ଦେଲେ ତାହେଲେ ଆପଣଙ୍କର ଅଣ୍ଡା ଉତ୍ପାଦନ ଆହୁରି ବଢ଼ିବ।
0: ନିଶ୍ଚିତ ଭାବରେ ଆମେ ଜାଣିବା ଦରକାର ଯେ ତାର ବିଭିନ୍ନ ଦିଗ ସବୁ ଯେମିତି ରହିଛି, ରୋଗ ସମସ୍ୟା ଏଗୁଡ଼ା ସବୁ କ'ଣ କ'ଣ ସବୁ ରୋଗ ହୁଏ, ତାକୁ କେମିତି ନିରାକରଣ କରିବା, ସେ ବିଷୟରେ ଟିକେ ଧାରଣା ଦେବେ କି?
1: ହଁ, ଦେଖନ୍ତୁ, କୁକୁଡ଼ା ଛୁଆମାନଙ୍କର କୁକୁଡ଼ାରେ 2-3ଟା ରୋଗ ମୁଖ୍ୟ। ଗୋଟିଏ ହେଉଛି ଆପଣ କୁକୁଡ଼ା ମରୁଡ଼ି, ଗୋଟିଏ ହେଉଛି ଆପଣଙ୍କର ଯେଉଁଟାକି ଆମେ RD କହୁଛୁ କୁକୁଡ଼ା ମରୁଡ଼ି, ଆଉ ଗୋଟେ ହେଉଛି ମ୍ୟାରେକ୍ସ, ଆଉ ଗୋଟେ ହେଉଛି ଆପଣଙ୍କର IBD ବା ଗୁମ୍ରୋଗେଜିସ୍। ଯେତେବେଳେ ଆପଣ କୁକୁଡ଼ା ଚିଆଁ ଜନ୍ମରୁ 4 ସପ୍ତାହ ପର୍ଯ୍ୟନ୍ତ ପାଳନ କରୁଛନ୍ତି, ପ୍ରଥମ ଦିନରେ କ'ଣ କରିବେ, ଆପଣ ମ୍ୟାରେକ୍ସର ରୋଗ ପ୍ରତିରୋଧକ ଟୀକା ଦେଇଦେବେ। ଥରେ ଦେଇଦେଲା ମାନେ ସେଟା ଆଉ ଜୀବନସାରା ହେଇପାରିବ ନାହିଁ। ତାପରେ ଆପଣ କ'ଣ କରିବେ, 5 ନମ୍ବର ଦିନ
0: ପଞ୍ଚମ ଦିନ
1: ଆପଣ ଯେଉଁ RD ବା କୁକୁଡ଼ା ମରୁଡ଼ିର ପ୍ରତିରୋଧକ ଟୀକା ଦେଇପାରିବେ ଏବଂ ଏହି ଯେଉଁ 5ମ ଦିନ ଯେଉଁ ଦେଲେ ଏହାକୁ ପୁଣି ଆଉ ଥରେ ରିପୋର୍ଟ କରିବେ ଆପଣ 21 ନମ୍ବର ଦିନ, ଯେଉଁଟାକି ଦ୍ୱିତୀୟ କୁକୁଡ଼ା ମରୁଡ଼ି ପ୍ରତିରୋଧକ ଟୀକା ଦେବେ, ଏବଂ 14 ନମ୍ବର ଦିନ ଏବଂ 28 ନମ୍ବର ଦିନ ଆପଣ ଗୁମ୍ବୁରୋ ବା IBD ଟୀକା ଦେଇପାରିବେ। ତାପରେ ଆପଣ କ'ଣ କରିବେ, 4 ସପ୍ତାହ ପରେ କୁକୁଡ଼ାକୁ ବାହାରେ ଛାଡ଼ିଦେଲେ, କିନ୍ତୁ 8 ସପ୍ତାହ ପରେ ଆଉ ଥରେ ଆପଣ କ'ଣ କରିବେ, କୁକୁଡ଼ା ମରୁଡ଼ି ଟୀକାକୁ ରିପିଟ୍ କରିବେ। ଏହାପରେ ପ୍ରତି 6 ମାସରେ ଆପଣ କୁକୁଡ଼ା ମରୁଡ଼ି ଟୀକା ଖାଲି ଦେବା ଦରକାର। ଆଉ ଦେଖନ୍ତୁ, ଗ୍ରାମାଞ୍ଚଳରେ କୁକୁଡ଼ା ପାଳନରେ ବା ଯୋଉ ଘର ଗଣା କୁକୁଡ଼ା ପାଳନରେ ମୁଖ୍ୟ ରୋଗଟା ହେଉଛି ଆପଣଙ୍କର କୁକୁଡ଼ା ମରୁଡ଼ି ରୋଗ, ବା ଏହାକୁ ଆମ ଓଡ଼ିଶାରେ ବି କେତେ ଲୋକ କୁକୁଡ଼ା ଝୁମୁରା ରୋଗ କହନ୍ତି, ବା ଇଂଲିଶରେ ଏହାକୁ RD କୁହାଯାଏ। ଏହି ରୋଗଟା ଆପଣ ଅତି ସହଜରେ ଚିହ୍ନଟ କରିପାରିବେ, କାରଣ ଏହି ରୋଗ ହେଲେ କୁକୁଡ଼ାଟା ଝୁମ୍ପୁଡ଼ିବ ଏବଂ ତା ବେକ ମୁଡ଼ିଦେବ ଏବଂ ତା ଯୋଉ ନାକରୁ ତରଳ ପଦାର୍ଥ ନିର୍ଗତ ହେବ। ଆପଣ କ'ଣ କରିବେ, ଏ କୁକୁଡ଼ାର ପ୍ରତିରୋଧକ ଟୀକା ପାଇଁ ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆପଣ ସମ୍ପର୍କ କରି ସେଇ ଟୀକାଟା ଦେଇପାରିବେ।
0: ତେବେ ଯାହା ହଉ, ଡକ୍ଟର ପଣ୍ଡା ଆପଣ ଆସିଲେ କାର୍ଯ୍ୟକ୍ରମକୁ, ଆମେ ଆଲୋଚନା କଲେ ଘର ଅଗଣାରେ ମହିଳାମାନଙ୍କ ଦ୍ୱାରା କୁକୁଡ଼ା ପାଳନ, ଆଉ ବିଶେଷ କରି ତାଙ୍କର କେମିତି ଆର୍ଥିକ ଉନ୍ନତି ହେଉଛି। ଗ୍ରାମାଞ୍ଚଳର ମହିଳାମାନେ ନିଶ୍ଚୟ ଏହି କାର୍ଯ୍ୟକ୍ରମ ସହ ଉପକୃତ ହେବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଧନ୍ୟବାଦ।
3: ମୁଇଁ ବି ଶୁଣିଲି ରେ ଭେ,
4: ଯେ ନାନି ଖାଲି ଶୁଣିଲେ ନେଇ ହେ ବୋଲନୁ, ବିଶେଷଜ୍ଞ ଆଜ୍ଞା ଯେନ୍ ଯେନ୍ ପ୍ରକାର କଥାମାନେ କହିଲେ, ନୂଆ ନୂଆ କଥାମାନେ କହିଲେ, ଜ୍ଞାନ କୌଶଳର କଥାମାନେ କହିଲେ, ଏ ଆଜ୍ଞାର କଥାକେ ମାନିକରି ଚଲ୍ଲେ ଆମ

0: ଚାଷ ବି ଦୁଇ ଗୁଣା ହେବା।
1: ହଁ ନିଶ୍ଚେ ହେବା। ମାତର କୁ ଗୋଟେ କଥା ପାସରୁଛୁ,
0: କାଁଟା
1: ଚାଷୀ ଭାଇ ଭୈନ ମନକର ସଙ୍ଗେ ଯେନ କଥା ହେସୁଁ।
0: ହଁ
1: ବୈଠକ କେ ଆସିଲେ ତ ଭିନେ ଭିନେ ଦିନେ ଭିନେ ଭିନେ ଚାଷୀ ଦୋଦା ନାନୀ ମନକର ସଙ୍ଗେ କଥା ହେସୁଁ। ଏ ଯେନ୍ତା ତୁଇ କାର ସାଙ୍ଗେ କଥା ହେଇଛୁ କି?
0: ମୁଇଁ ହେନ୍ତି ଚାଷୀ ଦୋଦା ଗୋଟେ ସଙ୍ଗେ କଥାବାର୍ତ୍ତା ହେଇଛେ, ତୁଇ ମୋର ପାଖେ ବସି କରି ଶୁନ।
1: ହଁ
2: ତ ଚାଷୀ ଦୋଦା ଜୁହାର।
3: ଜୁହାର।
2: ପହିଲା କରି ଆପଣଙ୍କର ନାଁ ଗାଁ ଟିକେ କହି ଦିଅ।
3: ମୋର ନାଁ ହଉଛେ ଦୁର୍ଯ୍ୟୋଧନ ଭୋଇ, ଗାଁ କୁସୁମଶିଲା, ପୋଷ୍ଟ ମେଦିନପୁର ସଦର ଭଞ୍ଜବର୍ଣ୍ଣା।
2: ତ ଆମର ଚାଷୀ ଦୋଦା ମାନେ ତ ଦୋଦା ବାନିକେ ବାନୀ ଚାଷ କରସନ୍। ଆର ଏବେ ଆପଣ କହନ ଯେ କିନ୍ କିନ୍ ଚାଷ ମାନେ କରିଛନ୍?
3: ଏବେ ତ ଆମେ କାକେର କରିଛୁ, ଜହ୍ନି କରିଛୁ, ବାଇଗଣ ବି ଲଗାଇଛୁ, ବରବଟି ଲଗାଇଛୁ,
2: ଭେଣ୍ଡି ଭେଣ୍ଡି ବି ଲଗାଇଛନ୍। ତ ଆମେ ଦେଖୁଛୁ ଯେ ଆପଣ ଖୁବ୍ କରି କରି ଆପଣ ଭେଣି ଚାଷ କରିଛନ୍। ତ ଏଇଟା କେନ୍ କିସମ ଭେଣି କରିଛନ୍?
3: ରାଧିକା।
2: ରାଧିକା କରିଛନ୍। ତ ଏବେ ଗଛ ମାନେ ଉଠିଲା ନା? ଭଲ
3: ଉଠିଲା ନା, ଫୁଲ ଲାଗଲା ନା?
2: ତ ଆମେ ତ ଯାହା ଚାଷ କଲେ ଖତ ସାର ଖଣେ ଦେସୁଁ। ତ ଆପଣ ଏଇ ଭେଣି ଚାଷରେ କେନ୍ କେନ୍ ପ୍ରକାର ଖତ ସାର ବ୍ୟବହାର କରୁଛନ୍?
3: ଡିଏପି ପଟାସ ଦଉଛୁ।
2: ତ ଭେଣି କେମିତି କୁଡ଼ା କରି ହୁଡ଼ା ଟେକିଲେ ନା?
3: ହଁ, କୁଡ଼ା କୁସା କରିକରି ହୁଡ଼ା ଟେକିଲ।
2: ତ ଏଇଟା ସଙ୍ଗେ ସଙ୍ଗେ ଆପଣ ବୁରବଟି ଚାଷ ବି କରିଛନ୍?
3: ବରବଟି ବି କରିଛୁ।
2: ତ ବୁରବଟି ସେଇଟା କେନ୍ କିସମ ଅଟେ?
3: ବରବଟି ଏଇଟା କେତକି
2: କେତକି ବରବଟି। ତ ଏଇ ଯେନ୍ ବିହନ ଆପଣ କେନ୍ ଆଣିଥିଲେ ଆଜ୍ଞା?
3: ହଁ, ଭାନିପାଟନା ଦୋକାନରୁ ଆଣିଛୁ।
2: ତ ଏଇ ଯେନ୍ ବୁରବଟି ଏବେ ମାରିଲା ନା?
3: ନାଇଁ, ଲହ ଏବେ ବାହାରୁଛେ
2: ବାହାରୁଛେ। ତ ଏଇଟାରେ ବି ଖତ ସାର ବ୍ୟବହାର କରୁଛୁ?
3: ଏଇଟା ବି ଖତ ସାର।
2: ତ ଆମେ ଦେଖୁଛୁ ଯେ ଆପଣ ଗାଈ ବୁଛରା ବି ରଖିଛନ୍?
3: ହଁ, ଗାଈ ବି ରଖିଛୁ।
2: ତ ଆପଣଙ୍କର ଏଇ ଯେନ୍ ପନିପରିବା ଚାଷରେ ଗୋବର ଖତର ବ୍ୟବହାର ବି
3: କରୁଛୁ? ଗୋବର ଖତ ଦଉଛୁ।
2: ହଁ ହଁ ହଁ। ତ ଏଇଟାର ସଙ୍ଗେ ସଙ୍ଗେ ଆପଣ ଜହ୍ନି ଚାଷ ବି କରିଛନ୍? ତ ଏଇଟା କେନ୍ କିସମର ଜହ୍ନି କରିଛନ୍?
3: ଜହ୍ନି ଦେଶୀ ଭେରାଇଟି ଗୋଟେ।
2: ଦେଶୀ ଭେରାଇଟି ଜହ୍ନି ଏବେ ରୁପିଛନ୍ କି ଫଳ ଲାଗଲା ନା?
3: ନାଇଁ ନାଇଁ, ସେଟା ବି ଫୁଲ ଆସଲା।
2: ଫୁଲ ଆସଲା ନା? ଫୁଲ ଫଲ ଧରୁଛି।
3: ଫୁଲ ଫଲ ଧରୁଛି।
2: ଏଥି ବି ତ ଆପଣ ଦେଶୀ ଖତ ଖୁତା ବ୍ୟବହାର କରୁଥିବେ?
3: ନାଇଁ ନାଇଁ, ପ୍ରତ୍ୟେକ ଚାଷରେ ଗୋବର ଖତ ଦିଆ ହେଉଛି।
2: ତ ଆପଣ ଯେନ୍ ପନିପରିବା ଚାଷ ବନେ କରିଛନ୍, ଏଥିନେ କିରା ପତେଙ୍ଗା କେନ୍ତା କେନ୍ତା ପ୍ରକାର ଲାଗୁଛି?
3: ଏଇଟା ତ ସେ କାଲି ବେଲେ ଗୁଣିଆ ଟିକେ ଜଳ ଲାଗୁଛି।
2: ତ ଏଥିର୍ ଲାଗି ଔଷଧ କଷା କେନ୍ କେନ୍ ଆପଣ ଦଉଛନ୍ ଆଜ୍ଞା?
3: ଔଷଧ ଭାନିପାଟନାନୁ ଆନିକରି ସେ ଆଜ୍ଞା ମନକେ ଏଇଟା ପତର ଧରିକରି ଯାଉଛୁ, ଦେଖଉଛୁ, ନୂଆ ନୂଆ ରୋଗ ଲାଗିଲେ ନୂଆ ନୂଆ ଔଷଧ ଦଉଛନ୍। ଆର
2: ତ ଆପଣ କୃଷି ବିଭାଗର ଆଜ୍ଞା ମାନଙ୍କର ସଙ୍ଗେ ଯୋଗାଯୋଗ କରିଛନ୍?
3: ହଁ, ସେ ଆଜ୍ଞା ମାନଙ୍କ ସାଙ୍ଗେ ବି ଯୋଗାଯୋଗ କରୁଛୁ।
2: ଏଇତାର ସଙ୍ଗେ ସଙ୍ଗେ ଆମେ ଦେଖୁଛୁ ଯେ ଆପଣ ଜର୍ସି ଗାଈ ବି ରଖିଛନ୍?
3: ହଁ, ଗାଈ ବି ପଟେ ଅଛେ।
2: ଛେଲ୍ ମେଳା ବି ରଖିଛ?
3: ଛେଲ୍ ବି ଅଛେ, ଛେଲ୍ କୁଡ଼େ ପଟ ବି ଅଛେ।
2: ହଁ ହଁ ହଁ। ଛେଲ୍ ମାନକେ ଚରାଚୁରି ସୁବିଧା କେନ୍ତା କରୁଛନ୍?
3: ନିଜେ ଚରଉଛୁ ନା?
2: ଜଙ୍ଗଲ କେ ନଉଛନ୍?
3: ହଁ, ଜଙ୍ଗଲ କେ ନଉଛୁ, ଗାଈ ଆର ଛେଲ୍ ସାଙ୍ଗେ ନଉଛୁ।
2: ହଁ ହଁ ହଁ। ତ ଏଇ ଛେଲ୍ କେ ଘରେ କେଙ୍ଗା ଖାଇବାକେ ଦେବାର?
3: ନାଇଁ ନାଇଁ, ଘରେ ନେଇ ଖାଇବା ଦେବା ନା ସେଟା।
2: ହଁ, ତ ଏବର କାଲକେ କେତେ ପଟ ଛେଲ୍ ମେଲଛା ଅଛେ?
3: ଏବେ ଛେଲ୍ କୁଡ଼େ ପଟ ଅଛେ।
2: କୁଡ଼େ ପଟ ଅଛେ, ମେଲଛା ବି ଅଛେ?
3: ମେଲଛା ତିନ ପଟ ଭାଇ ଅଛେ,
2: ତିନ ପଟ ପରା ଅଛେ। ତ ଏଇ ଛେଲ୍ର ଯତ୍ନ ପାତନ ଲାଗି କେତେ ସୁବିଧା ମାନେ କରୁଛନ୍?
3: ଏଇଟା ସବୁ ଆମର ଭେଟନାରୀ ଅଫିସରୁ ବି ଆଜ୍ଞା ମାନେ ଆସୁଛନ୍, ଆମ ଏଲ୍ ଆଇ ଆଜ୍ଞା ମାନେ ଅଛନ୍, ସବୁ ଆସୁଛନ୍।
2: ତ ଆପଣଙ୍କର କୃଷି ବିଭାଗର ଆଜ୍ଞା ମାନେ ଆସିକରି ସବୁ ଦେଖରେଖ କରୁଛନ୍?
3: ଦେଖରେଖ କରୁଛନ୍, ଯାହା ସୁବିଧା ହେଲେ ଫୋନ୍ ଫାନ୍ କଲେ ବି ଆସୁଛନ୍ ଆଜ୍ଞା ମାନେ,
2: ଜ୍ଞାନ କୌଶଲ ଦଉଛନ୍। ତ ଯାହା ହଉ ଦାଦା, ଖୁସି ଲାଗ୍ଲା, ଆପଣ ଜଣେ ଆଗଧାଡ଼ିଆ ଚାଷୀ ବିଅନ୍ ଆର୍ ସବୁବେଳେ ଚାଷ କାମକେ ଆଗକେ ବଢ଼ାବାର ଲାଗି ଚେଷ୍ଟା କରୁଛନ୍। ତ ଆପଣ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର
3: ଦାଦା।
1: ଶୁଣିଲି ରେ ଭେ, ଯେନ୍ତା କରି ତୁ ପଚାରିଲୁ ଗୁଟେ ଗୁଟେ କରି, ଏ ଚାଷୀ ଦାଦା କେନ୍ତା କରି ଚାଷ କରୁଛନ୍ ସବୁ କହିଦେଲେ ଦେଖନୁ।
0: ହଇ କହିଦେଲେ ବେଲେ ରେ ହେ ଦାଦା, ଯେନ୍ ପ୍ରକାର ଅଣ୍ଟା ଭିଡ଼ି କରି କରୁଛନ୍, ତୁଇ ମୁଇଁ ଆର ଆମର କାର୍ଯ୍ୟକ୍ରମ ଯେତିକି ଦାଦା ମାନେ ନାନୀ ମାନେ ଶୁଣୁଛନ୍, ସବେ ଯଦି ଭିଡ଼ମୁ ବେଲେ ନାନୀ ଆମକେ ଅସୁବିଧା ନାଇଁ ହେ।
1: ହଁ, ତୁଇ ତ ଧନ୍ୟବାଦ ଦେଇଥିଲୁ ରେ ଭେ,
0: ହଇ
1: ଆକାଶବାଣୀ ତରଫ ନୁନ୍ ଆର ଆମର ଚାଷୀ ଭାଇ ଭୈନ ମାନଙ୍କ ତରଫ ନୁନ୍ ଆର ମୋର ତରଫ ନୁନ୍ ଧନ୍ୟବାଦ ଗୋଟେ ଏଇ ଚାଷୀ ଦାଦା କେ ଦଉ।
0: ଯେ ନାନୀ, ତୁଇ ତ କଥା ହେଲେ ହଉତି ଶୁନା ବୋଲୁ, ତୋର କଥା କି ଖଣେ ବେରେକ ମାର
1: ବେରେକ ଦେବି ନା? ସମିଆ ହେଲା ନା ବୋଲ?
0: ତୁ ବେଲ ତ ହେଲା ବୋଲୁ?
1: ହଁ ହଁ ହଁ, ସମିଆ ହେଲେ ବୈଠକ ଛାଡ଼ବାକେ ପଡ଼ବା। ହେନ୍ତାଲେ ଯିବା ଆଗନୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦାଦା ମା ଭୈନ ମାନେ ସବକେ ଗୁଲାପି ନାନୀ
0: ଆର ମୁଇଁ ଗୁରୁବାରୁ ଦୋଦାର
1: ଜୁହାର।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଭବାନୀପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଗୀତ ଗଜଲର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣୁଛନ୍ତି କେତୋଟି ଗୀତ। ଏଥିରୁ ଶୁଣନ୍ତୁ ବିଶାଲ ମିଶ୍ରାଙ୍କ କଣ୍ଠରେ ଗୀତ, କୌଶଲ କିଶୋରଙ୍କ ରଚନାରୁ।

0: ଏ ଗୀତ ସହିତ ଶେଷ କରୁଛୁ ଗୀତ ଓ ଗଜଲର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:15। ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପ୍ରଥମ ଶୁଣନ୍ତୁ ରବିଚନ୍ଦ୍ର ସାଗରଙ୍କ କଣ୍ଠରେ ଏହି ସମ୍ବଲପୁରୀ ଗୀତ। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ଶୁଣୁଥିଲେ ଏହି ସମ୍ବଲପୁରୀ ଗୀତଟି ସୁକାନ୍ତି ସିଂଙ୍କ କଣ୍ଠରେ ହରିହର ପୌଡ଼ଙ୍କ ରଚନାରୁ। ଏହି ଗୀତଟି ସହ ଶେଷ କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତର ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତ। ପ୍ରଥମେ ଆପଣ ଅନୁରୋଧ କରିଛନ୍ତି ଏହି ଗୀତଟି କଥାଚିତ୍ର ମୋ ଭଲ ଜଗା, ଏହି କଥାଚିତ୍ରରୁ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଗାଇଛନ୍ତି ଶିଳ୍ପୀ ସୁଭାଷ ଏବଂ ଅନିତା, ଗୀତିକାର ହେଲେ ରଜନୀ ରଞ୍ଜନ, ସଙ୍ଗୀତ ନାରାୟଣ ରଥ। ଆପଣମାନେ ଅନୁରୋଧ କରିଛନ୍ତି କିସିଙ୍ଗା ଜିଲ୍ଲା କଳାହାଣ୍ଡିରୁ ସରୋଜ ସା, କାମଦେବ ସା, ଅଶୋକ ପିସି ଏବଂ ଯୁଧିଷ୍ଠିର ବୁଧିଆ।

ଆପଣମାନେ ଗାନ୍ଧୀ ରୋଡ୍, କୀର୍ତ୍ତିନଗର, ସୁଦୂର ନୂଆଦିଲ୍ଲୀରୁ କବିତା, ଅନିଲ, ମାନସୀ, ଗୌରବ ଅରୋରା ଏବଂ ଆପଣଙ୍କ ପରିବାର ଶୁଣିବାକୁ ଚାହାନ୍ତି ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ଓଡ଼ିଆ କଥାଚିତ୍ର ଗୀତ।

ଏଥର ଶୁଣନ୍ତୁ ଆପଣଙ୍କ ଅନୁରୋଧରେ କଥାଚିତ୍ର ଶଙ୍ଖା ସିନ୍ଦୁରରୁ ଏହି ଗୀତଟି ଅନୁରାଧା ପଟୱାଲଙ୍କ କଣ୍ଠରେ। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। ଅନୁରୋଧ କରିଛନ୍ତି ଆପଣମାନେ।

ଆପଣ ହେଲେ ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଅତୁଲ୍ୟ, ବାଳକୃଷ୍ଣ, ସୁନୀଲ ଏବଂ କୈଳାସ ଶୁଣିବାକୁ ଚାହାନ୍ତି କଥାଚିତ୍ର ସାବିତ୍ରୀରୁ। ଏହି ଗୀତଟି ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଗୀତିକାର ହେଲେ ନିଜାମ, ସଙ୍ଗୀତ ଶିବୁ ଜେନା।

ଆପଣ ହେଲେ ଧର୍ମଗଡ଼ ଜିଲ୍ଲା କଳାହାଣ୍ଡିରୁ ପ୍ରମୋଦ, ନିମେଇ, ବିକ୍ରମ, ବଙ୍କିମ ଏବଂ ସଞ୍ଜୀବ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ଫୁଲ ଚନ୍ଦନରୁ ଏହି ଗୀତଟି ଶୁଣିବା ପାଇଁ। କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି, ଗୀତ ରଚନା ମହମ୍ମଦ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଏହି ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଏହି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଡକ୍ଟର ଅନିତା ସେନଙ୍କ ଶାସ୍ତ୍ରୀୟ ଗାୟନ। ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ଚୈତି ଏବଂ ପରେ ପରେ କାଜରି। ଶୁଣିପାରିବେ ଏହି ସୂଚନା ପରେ।